ଆକାଶବାଣୀ ରାଉରକେଲା, ଆଜି ମଙ୍ଗଳବାର 2026 ମେ ମାସର 5 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ 5:49:24।

ଆକାଶବାଣୀ ରାଉରକେଲା, ଆଜି ମଙ୍ଗଳବାର 1948 ଶତାବ୍ଦ, ବୈଶାଖ 15 ଦିନ, 2026 ମସିହା ମେ ମାସର 5 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58:28। ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ।

ଜାଣ ଆରେ ମନ, ଜାଣ ଆରେ ମନ ଶୁଣିବା ସ୍ୱରୂପ ଚକ୍ରବର୍ତ୍ତୀଙ୍କ କଣ୍ଠରେ ଏହି ଭଜନଟି ଗୋପାଳକୃଷ୍ଣଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672, 8249809672। ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କରୁଣାମୟୀ ସେ ଶ୍ୟାମା ମା, କରୁଣାର ନାହିଁ ଉପମା, କରୁଣାମୟୀ ସେ ଶ୍ୟାମା ମା। ଶୁଣିବା ବିଜୟ କୁମାର ମିଶ୍ରଙ୍କ କଣ୍ଠରେ ଏହି ଭଜନଟି ଦେବନାରାୟଣ ସିଂଙ୍କ ରଚନାରୁ।

ପରମ ପୁରୁଷ ଧ୍ୟାନ କର ସୁମନ, ଜୀବ ଯିବା ବେଳେ ନ ଲଭିବୁ କଷଣ। ଶୁଣିବା ବାଉରୀ ଦାସଙ୍କ ଲେଖାରୁ ଏହି ଭଜନଟି, କଣ୍ଠଦାନ କରିଛନ୍ତି ନବକିଶୋର ମିଶ୍ର।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା, ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଶ୍ରୀରାମଚରିତ ମାନସର 148ତମ ଭାଗ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀ ରାମଚରିତ ମାନସର 148ତମ ଭାଗ। ଆକାଶବାଣୀ ରାଉରକେଲା। ସମୟ ସକାଳ 6:45 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ସକାଳ 7:10ରେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25ରେ ଲଘୁ ଆଲୋଚନା, ଏକ ବହୁ ସାଂସ୍କୃତିକ ଦେଶରେ ଅନ୍ତଃଧର୍ମ ଆଲୋଚନାର ଗୁରୁତ୍ୱ। 7:33ରେ ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ। 8:30ରେ ସୁଗମ ସଙ୍ଗୀତ, 8:45ରେ ବଣ ପାହାଡ଼ର ଗୀତରେ ସାନ୍ତାଳୀ ଗୀତ ପରିବେଷଣ କରିବେ ରୁହିଆ ମାରାଣ୍ଡି ଏବଂ ସାଥୀମାନେ। 9:11:12:30, ଅପରାହ୍ନ 2:45ରୁ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ। 10:10ରେ ସିନେ ସଙ୍ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। 12:00ରେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1277ତମ ଭାଗ ଶୁଣିବେ। ଆଜି 5:00ରେ ଲଘୁ ଆଲୋଚନା, ଏକ ବହୁ ସାଂସ୍କୃତିକ ଦେଶରେ ଅନ୍ତଃଧର୍ମ ଆଲୋଚନାର ଗୁରୁତ୍ୱ। 5:08ରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, 5:20ରେ ଶ୍ରୀମଦ୍ ଭାଗବତର 385ତମ ଭାଗ ଶୁଣିବେ। 5:30ରେ ଓଡ଼ିଆ ଭକ୍ତିଗୀତ, 6:10ରେ ଓଡ଼ିଶୀ ଗୀତ, 6:30ରେ ଉଦୟ ଭାରତ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25ରେ ଜିଲ୍ଲା ହାଲଚାଲରେ କନ୍ଧମାଳ ଜିଲ୍ଲାର ଖବର ଜାଣିପାରିବେ। 7:30ରେ କିଷାନ ବାଣୀ, ଏଥିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ସମ୍ପର୍କରେ ଜାଣିବେ ପଦ୍ମିନୀ ସିଂଙ୍କ ଠାରୁ। 8:00ରେ ଟେଲିଫୋନ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ରାଉରକେଲାର ଦ୍ୱିତୀୟ ଭାଗ ଶୁଣିପାରିବେ। 8:30ରେ ସିନେ ସଙ୍ଗୀତ, 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00ରେ ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, 10:30ରେ ରୂପକ ପୁଣ୍ୟମୟୀ ଜନ୍ମଭୂଇ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ରାଉରକେଲା ଷ୍ଟୁଡିଓ ଘଡ଼ିରେ ସମୟ 7:02 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ତାପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବିପୁଳ ଜନାଦେଶ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜନଶକ୍ତିର ବିଜୟ ସହ ପରିବର୍ତ୍ତନର ସମୟ ଆସିଛି। ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ମୋଟ 206 ଆସନ ମିଳିଥିବାବେଳେ ତୃଣମୂଳ କଂଗ୍ରେସକୁ 81 ଆସନ ମିଳିଛି। ଆସାମରେ ବିଜେପି ନେତୃତ୍ୱାଧୀନ NDAକୁ 102 ଆସନ ମିଳିଥିବାବେଳେ ତୃତୀୟ ଥର ପାଇଁ ବିଜେପି ସେଠାରେ ସରକାର ଗଠନ କରିବାକୁ ଯାଉଛି। ତାମିଲନାଡ଼ୁରେ TVKକୁ 108 ଆସନ, କେରଳରେ UDFକୁ 85 ଆସନ ଏବଂ 30 ବିଧାନସଭା ଆସନ ବିଶିଷ୍ଟ ପୁଡୁଚେରୀରେ NDA 18 ଆସନ ଅକ୍ତିଆର କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ 7 ପର୍ଯ୍ୟନ୍ତ ଗୁଜରାଟକୁ 3 ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମାଝୀ ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ, ରାଉଣ୍ଡ ଟେବୁଲ ବୈଠକ ଓ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ମାଧ୍ୟମରେ ନୂତନ ନିବେଶ, ଶିଳ୍ପ ବିକାଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରି ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ ଓ ପାରଦର୍ଶୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରେ ରାଜସ୍ୱ ସେବା ସମ୍ପର୍କିତ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ବସୁନ୍ଧରା ଯୋଜନାରେ ବାସହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ, ଜମି ବର୍ଗୀକରଣ, ସରଳୀକରଣ ଓ ପ୍ରଶାସନିକ ସ୍ୱଚ୍ଛତା ବୃଦ୍ଧି ପାଇଁ ନୂତନ ବଦଳି ନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ବୋଟ୍ ନିୟମ 2004 କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଗ୍ରୀଷ୍ମ ଓ ମୌସୁମୀ ଋତୁରେ କାଳବୈଶାଖୀ ଏବଂ ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବାରୁ ସମସ୍ତ ବୋଟ୍ ଓ ଡଙ୍ଗାରେ ଯାତ୍ରୀଙ୍କ ପାଇଁ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ବୋଟ୍ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର 4 ବିଶ୍ୱବିଦ୍ୟାଳୟରେ ସହାୟକ ଏବଂ ସହକାରୀ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବଶିଷ୍ଟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଖାଲି ପଦବୀ ପୂରଣ ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ଆରମ୍ଭ ହୋଇଛି। ଗତକାଲି 3 ପର୍ଯ୍ୟାୟରେ BSc ନର୍ସିଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଜି 2 ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା CPET ଆରମ୍ଭ ହେବ। ପ୍ରତ୍ୟେକ ଦିନ 2 ପର୍ଯ୍ୟାୟରେ ଆସନ୍ତା 16 ପର୍ଯ୍ୟନ୍ତ ପରୀକ୍ଷା ହେବ। ଚଳିତ ବର୍ଷ ମୋଟ 31,915 ସିଟ୍ ପାଇଁ 58,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 162 ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟାର୍ପଣ କରୁଛନ୍ତି। ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀଙ୍କ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ଆଜ୍ଞାମାଳା ଆସିବା ପରେ ମା' ବାପଘର ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ଦିନର ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ଚମ୍ପିଅନ୍ ହୋଇଛି। ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ବଲାଙ୍ଗୀର ଭୁବନେଶ୍ୱରକୁ 6 ପରାସ୍ତ କରିଥିଲା। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ମାଲକାନଗିରି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ CM ଟ୍ରଫି, ଆନ୍ତଃଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ୍ ଓ ଖୋଖୋ ଚମ୍ପିଅନ୍ସିପ୍ ଉଦ୍ଯାପିତ ହୋଇଛି। ଜିଲ୍ଲାର 7 ବ୍ଲକ୍ରୁ 900 ଅଧିକ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ୱାସ ରୋଗର ହୋମିଓପାଥି ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅକ୍ଷୟ କୁମାର ମିଶ୍ର।
2: ଶ୍ୱାସ ବା ଆଜମା ଗୋଟିଏ ଫୁସ୍ଫୁସ୍ର ରୋଗ ଯେଉଁଥିରେ ରୋଗୀଙ୍କର ଶ୍ୱାସନଳୀ ପ୍ରଦାହ ବା ଇନ୍ଫ୍ଲାମେସନ୍ ଯୋଗୁଁ ଫୁଲିଯାଇ ଶ୍ୱାସପଥକୁ ସଂକୀର୍ଣ୍ଣ କରିଦେଇଥାନ୍ତି, ଯାହାଫଳରେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୁଏ, ଶ୍ୱାସ ସମ୍ପୂର୍ଣ୍ଣ ହୋଇପାରେ ନା ଏବଂ କାଶ ଧଇଁସଇଁ ହେବା ବା ଯାହାକୁ ଆମେ କହୁଛୁ ହୁଇଜିଂ ଏବଂ ଛାତିରେ ଚାପି ହେବା ପରି ଅନୁଭବ ହୁଏ। ରୋଗୀଙ୍କଠାରେ ବାରମ୍ବାର ଏହିସବୁ ଲକ୍ଷଣ ବା ଏଥିରୁ କିଛି ଲକ୍ଷଣ ପ୍ରକାଶ ପାଇଥାଏ। ମୁଖ୍ୟତଃ ଆଟୋପି ଏବଂ ଆଲର୍ଜି ଯୋଗୁଁ ଏ ରୋଗ ହୋଇଥାଏ। କେତେକ କ୍ଷେତ୍ରରେ ବଂଶାନୁକ୍ରମିକ ବା ଆନୁବଂଶିକ ସୂତ୍ର ଭାବରେ ଏହା ହୋଇଥାଏ। ଏ କ୍ଷେତ୍ରରେ ରୋଗୀର ଶରୀର କେତେକ ସାଧାରଣ ପଦାର୍ଥ ଯାହାକୁ ଆମେ ଆଲର୍ଜେନ୍ କହିଥାଉ ତା ବିରୁଦ୍ଧରେ IgE ବା ଇମ୍ୟୁନୋଗ୍ଲୋବୁଲିନ୍ ଇ ଆଣ୍ଟିବଡ଼ି ତିଆରି କରେ। ଏହି ପ୍ରକାର ରୋଗ ସାଧାରଣତଃ ପିଲା ବୟସରୁ ହୋଇଥାଏ ଏବଂ ରୋଗୀଙ୍କର ନିଜର ବା ପରିବାରରେ ଏକ୍ଜିମା, ଅଗିଆବାତ କିମ୍ବା ଆଲର୍ଜି ଜନିତ ଛିଙ୍କ ଇତ୍ୟାଦିର ଇତିହାସ ଥାଏ। ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ଶ୍ୱାସନଳୀର ପ୍ରତିକ୍ରିୟା ଯୋଗୁଁ ମଧ୍ୟ ଶ୍ୱାସରୋଗ ହୋଇପାରେ। ଏବେ ଦେଖିବା କ'ଣ ସବୁ ଏହି ରୋଗକୁ ଉସ୍କାଇବାରେ ସାହାଯ୍ୟ କରିଥାନ୍ତି। ଶ୍ୱାସ ରୋଗୀଙ୍କ ଠାରେ ବିଶେଷ କରି ବାହାରର ଫୁଲର ପରାଗରେଣୁ, ଧୂଳି, ଧୂଆଁ, ବିଭିନ୍ନ ପ୍ରକାର ଘାସ, ଗଛ, ଗୁଳ୍ମ କିମ୍ବା ଘର ଭିତରେ ଥିବା ପୋଷା ପଶୁପକ୍ଷୀମାନଙ୍କର ଲୋମ ବା ପର, ଡଷ୍ଟ ମାଇଟ୍ସ, ବେଡ୍ ବଗ୍ ଇତ୍ୟାଦିଙ୍କର ସମ୍ପର୍କରେ ଆସିଲେ ଶ୍ୱାସକଷ୍ଟ ପ୍ରକାଶିତ ହୋଇଥାଏ। ପୁଣି କେତେ ପ୍ରକାରର ଔଷଧ, ଥଣ୍ଡା, ଫ୍ଲୁ ପରି ରୋଗ, ରାସାୟନିକ ପଦାର୍ଥରୁ ନିର୍ଗତ ଧୂମ, ଥଣ୍ଡା ପବନ, ମେଘୁଆ ପାଗ, ଅତି ଶୁଷ୍କ ପାଗ ଇତ୍ୟାଦି ମଧ୍ୟ ଏହି ରୋଗକୁ ପ୍ରକାଶିତ ହେବାରେ ସାହାଯ୍ୟ କରିଥାନ୍ତି। ଆମେ ଏବେ ଆଲୋଚନା କରିବା ଶ୍ୱାସରୋଗ ନ ହେବା ପାଇଁ କ'ଣ କରାଯାଇପାରେ। ପ୍ରାଥମିକ ପ୍ରତିଷେଧକ ଭାବରେ ରୋଗୀ ଏବଂ ତାଙ୍କର ପରିବାରର ସଦସ୍ୟମାନେ ଏହି ରୋଗ ସମ୍ପର୍କରେ ବୁଝିବା ଆବଶ୍ୟକ। ରୋଗୀ ତାଙ୍କର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବେ, ନିୟମିତ ସୁଷମ ଖାଦ୍ୟ, ଏକ୍ସରସାଇଜ୍, ଯୋଗ ପ୍ରାଣାୟାମ କରିବେ, ନିଜର ଓଜନ ବଢ଼ିବାକୁ ଦେବେ ନାହିଁ। ଶିଶୁମାନଙ୍କୁ ମାତୃସ୍ତନ୍ୟପାନ କରାଇବେ, କାରଣ ଶିଶୁମାନଙ୍କୁ ଯେଉଁମାନେ ମାତୃସ୍ତନ୍ୟପାନ କରାଯାଏ ସେମାନଙ୍କ କ୍ଷେତ୍ରରେ ଆଜମା କମ୍ ଦେଖାଯାଏ। ଦ୍ୱିତୀୟ ସ୍ତରର ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଆଲର୍ଜେନ୍ ଠାରୁ ଦୂରରେ ରହିବା, ଯେମିତିକି କାର୍ପେଟ୍, ରୁମୁରୁମିଆ ଖେଳନା, ଖୋଲା ବହି ଥାକ, ଧୂମପାନ, ରାସାୟନିକ ସ୍ପ୍ରେ ଯେମିତିକି ବଡି ସ୍ପ୍ରେ ଇତ୍ୟାଦି ବା ଆଲର୍ଜିକ୍ ଖାଦ୍ୟ ସବୁ, ମଶା ଧୂଆଁ ଇତ୍ୟାଦି ଠାରୁ ନିଜକୁ ଦୂରରେ ରଖିବା। ତୃତୀୟ ସ୍ତରର ପ୍ରତିଷେଧକ ସ୍ୱରୂପ ନିଜର ବାସଗୃହ ଚତୁଃପାର୍ଶ୍ୱ ପରିଷ୍କାର ରଖିବା, ସାମାଜିକ ସ୍ତରରେ ବାୟୁ ପ୍ରଦୂଷଣ ରୋକିବା, ଏସବୁଗୁଡ଼ିକ ଫଳପ୍ରଦ ହୋଇଥାଏ। ରୋଗୀଙ୍କର ଚିକିତ୍ସା ପାଇଁ ଶିକ୍ଷିତ ରେଜିଷ୍ଟ୍ରିଭୁକ୍ତ ଚିକିତ୍ସକଙ୍କର ପରାମର୍ଶ ସର୍ବଦା ଆବଶ୍ୟକ। ତେବେ ସାଧାରଣ ଲୋକ ଜାଣିବା ପାଇଁ ହୋମିଓପାଥିକ ଚିକିତ୍ସା ସମ୍ବନ୍ଧରେ ଆମେ ସାମାନ୍ୟ ଆଲୋଚନା କରିବା। ହୋମିଓପାଥିକ ଚିକିତ୍ସା ପଦ୍ଧତିରେ ଶ୍ୱାସରୋଗକୁ ଦୁଇ ପର୍ଯ୍ୟାୟରେ ଚିକିତ୍ସା କରାଯାଇଥାଏ। ପ୍ରଥମଟି ହେଲା କନଷ୍ଟିଚ୍ୟୁସନାଲ ଚିକିତ୍ସା, ଯେଉଁଥିରେ କି ରୋଗୀଙ୍କର ଶାରୀରିକ ଗଠନ, ମାନସିକ ଲକ୍ଷଣ, ତାଙ୍କର ବିଭିନ୍ନ ଖାଦ୍ୟ ପ୍ରତି ଆଗ୍ରହ ଅନାଗ୍ରହ, ଜଳବାୟୁର ତାଙ୍କ ଉପରେ ପ୍ରଭାବ, ରୋଗର ଇତିହାସ, ରୋଗୀଙ୍କର ପୂର୍ବ ରୋଗର ଇତିହାସ, ପାରିବାରିକ ରୋଗର ଇତିହାସ, ଏହିସବୁଗୁଡ଼ିକୁ ବିଚାରକୁ ନେଇ ଗୋଟିଏ ଔଷଧ ନିର୍ବାଚନ କରାଯାଇଥାଏ। ଏହି ପ୍ରକାର ଔଷଧ ଦୀର୍ଘସ୍ଥାୟୀ ଫଳ ପ୍ରଦାନ କରେ ଏବଂ ଅନେକ କ୍ଷେତ୍ରରେ ରୋଗ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଏ। ଏହି ପ୍ରକାର ଚିକିତ୍ସାରେ କାଲିକାର୍ପ, ମେଡୋରାଇନମ୍, ନ୍ୟାଟ୍ରମ୍ ସଲ୍ପ, ସଲ୍ଫର୍, ନ୍ୟାଟ୍ରମ୍ ମ୍ୟୁର୍, କାଲକାରିଆ କାର୍ପ, ଫସ୍ଫରସ୍, ଟ୍ୟୁବରକୁଲିନମ୍, ଲାଇକୋପୋଡ଼ିୟମ୍, ସୋରାଇନମ୍, ଆର୍ସେନିକାଲ୍ପ ଇତ୍ୟାଦି ଔଷଧମାନ ପ୍ରୟୋଗ କରାଯାଇଥାଏ। ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାରେ ରୋଗର ଉଗ୍ରତା ବା ଆକ୍ୟୁଟ୍ ଷ୍ଟେଜ୍ରେ ସେହି ସମୟର ଲକ୍ଷଣକୁ ଭିତ୍ତି କରି ଔଷଧ ନିର୍ବାଚନ କରି ପ୍ରୟୋଗ କଲେ ତୁରନ୍ତ ଶ୍ୱାସକଷ୍ଟ ଦୂର ହୋଇଯାଏ। ଏହିସବୁ ଔଷଧମାନଙ୍କ ମଧ୍ୟରୁ ଆକୋନାଇଟ୍, ସ୍ପଞ୍ଜିଆ, ହିପରସଲ୍ଫ, ଆର୍ସେନିକାଲ୍ପ, ଇପିକାକ୍, କାର୍ବୋଭେଜ୍, ନକ୍ସଭମ୍ ଇତ୍ୟାଦି ପ୍ରଧାନ। ଏତଦ୍ ବ୍ୟତୀତ ବ୍ଲାଟା ଓରିଏଣ୍ଟାଲିସ୍, ଗ୍ରିଣ୍ଡେଲିଆ, ଏର୍ବସନ୍ତ, ସେନେଗା, ଆସ୍ପିରୋସ୍ପର୍ମା, ସାମ୍ବୁକସ ଇତ୍ୟାଦି ଔଷଧର ମୂଳ ଅର୍କ ବା ମଦର୍ ଟିଙ୍କ୍ଚରରୁ ଗୋଟିଏ ବା ଦୁଇଟିରୁ 7 ଟୋପାରୁ 10 ଟୋପା 2 ଚାମଚ ଉଷୁମ ପାଣିରେ ମିଶାଇ ଦିନରେ 4-5 ଥର ବ୍ୟବହାର ଦ୍ୱାରା ଶୀଘ୍ର ଶ୍ୱାସକଷ୍ଟରୁ ଉପଶମ ମିଳିଥାଏ। ତେବେ ସବୁ କ୍ଷେତ୍ରରେ ଚିକିତ୍ସକମାନଙ୍କୁ ପରାମର୍ଶ କରି ଚିକିତ୍ସା କରିବା ସର୍ବଥା ବାଞ୍ଛନୀୟ।
1: ଆମର ଶାସ୍ତ୍ରରେ ଶୁଣିଲି ଶ୍ୱାସ ରୋଗର ହୋମିଓପାଥିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅକ୍ଷୟ କୁମାର ମିଶ୍ର।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ, ପୁଡୁଚେରୀରେ ପୁନଃ ସରକାର ଗଠନ କରିବ ଏନ୍ଡିଏ, ତାମିଲନାଡ଼ୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେକୁ ସର୍ବାଧିକ ଆସନ, ବିଜେପିର ବିଜୟକୁ ଐତିହାସିକ ଅଭୂତପୂର୍ବ ବୋଲି ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ, ଆମେରିକୀୟ ଜାହାଜଗୁଡ଼ିକ ଉପରେ ଆକ୍ରମଣ କଲେ ଇରାନକୁ କଠୋର ପରିଣାମ ଭୋଗ କରିବାକୁ ପଡ଼ିବ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି, ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ବିଧାନସଭା ନିର୍ବାଚନର ଫଳାଫଳ ଇତିହାସ ସୃଷ୍ଟି କରିଛି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବହୁମତ ହାସଲ କରିଛି। ଭୋଟ୍ ଗଣତି ହୋଇଥିବା 293 ଆସନ ମଧ୍ୟରୁ 292 ଫଳାଫଳ ଘୋଷିତ ହୋଇଛି। ସେଥିମଧ୍ୟରୁ ବିଜେପି 206 ଆସନ ଅକ୍ତିଆର କରି 2/3 ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହ ତୃଣମୂଳ କଂଗ୍ରେସର 15 ଶାସନର ସମାପ୍ତି ହୋଇଛି। କଂଗ୍ରେସ ଏବଂ ଆମ୍ ଜନତା ଉନ୍ନୟନ ପାର୍ଟି AJUP 2 ଲେଖାଏଁ ଆସନ ଏବଂ CPM 2 ଆସନରେ ବିଜୟୀ ହୋଇଛି। ଭବାନୀପୁର ବିଧାନସଭା ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 15,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। ନନ୍ଦୀଗ୍ରାମ ଆସନରୁ ମଧ୍ୟ ଶ୍ରୀ ଅଧିକାରୀ ବିଜୟୀ ହୋଇଛନ୍ତି। 1972 ପରେ ପ୍ରଥମ ଥର ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। AJUP ମୁଖ୍ୟ ହୁମାୟୁନ୍ କବୀର ଉଭୟ ନୌଡ଼ା ଏବଂ ରାଜିନଗର ଆସନରୁ ବିଜୟୀ ହୋଇଛନ୍ତି। 294 ଆସନ ପାଇଁ ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ଗତ ମାସ 23-29 ନିର୍ବାଚନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ 92.47% ମତଦାନ ହୋଇଥିଲା। ତେବେ ଗତ 2 15 ବୁଥ୍ରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ହିଂସା ଏବଂ ଜାଲିଆତି ଅଭିଯୋଗ ନେଇ ଫାଲ୍ଟା ନିର୍ବାଚନ ମଣ୍ଡଳୀର ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଆସନ୍ତା 21 ଏହି ଆସନରେ ମତଗ୍ରହଣ କରାଯିବା ସହ 24 ଭୋଟ୍ ଗଣତି କରାଯିବ। 2021 ନିର୍ବାଚନରେ TMC 215 ଆସନ ହାସଲ କରିଥିବା ବେଳେ BJP 77, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ଏବଂ ISF 1 ଲେଖାଏଁ ଆସନ ପାଇଥିଲେ। ତାମିଲନାଡ଼ୁରେ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କ ଦଳ ତାମିଲଗା ଭେଟ୍ରିକ ଆଜାଗମ୍ TVK ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ବୃହତ୍ତମ ଦଳ ଭାବେ ଉଭା ହୋଇଛି। 234 ସଦସ୍ୟ ବିଶିଷ୍ଟ ବିଧାନସଭାରେ TVK 108 ଆସନ ହାସଲ କରିଛି। ଅନ୍ୟପକ୍ଷରେ ଶାସକ DMK 69 ଆସନ ହାସଲ କରିଥିବା ବେଳେ AIADMK 47 ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ MK ଷ୍ଟାଲିନ୍ ଚେନ୍ନାଇର କୋଲାଥୁରୁ ବିଧାନସଭା ମଣ୍ଡଳୀରୁ TVK ପ୍ରାର୍ଥୀ VS ବାବୁଙ୍କଠାରୁ ପ୍ରାୟ 8,700 ଭୋଟ୍ରେ ପରାସ୍ତ ହୋଇଛନ୍ତି। ତେବେ ତାଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଚେପକ୍ ଥିରୁଭାଲିକେନିରେ ବିଜୟ ହାସଲ କରିଛନ୍ତି। ତିରୁପୁର ଜିଲ୍ଲାର ଅଭିନାଶୀ ସଂରକ୍ଷିତ ଆସନରୁ BJPର ପ୍ରାର୍ଥୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ TVKର କମଲି ଏସ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ PMK 4, କଂଗ୍ରେସ 5 ଆସନରେ ବିଜୟ ଲାଭ କରିଛି। BJP, DMDK ଏବଂ AMMK 1 ଲେଖାଏଁ ଆସନ, CPIM, VCK ଏବଂ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ 2 ଲେଖାଏଁ ଆସନ ହାସଲ କରିଛନ୍ତି। TVK ମୁଖ୍ୟ ଶ୍ରୀ ବିଜୟ ଖୁବ୍ ଶୀଘ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ତେବେ ସରକାର ଗଠନ ପାଇଁ TVKକୁ ଆଉ 10 ସଦସ୍ୟଙ୍କର ଆବଶ୍ୟକତା ରହିଛି। ଆସାମ ଏବଂ ପୁଡୁଚେରୀରେ ବର୍ତ୍ତମାନର ସରକାର ପୁନଃ କ୍ଷମତାକୁ ଫେରିଥିବା ବେଳେ କେରଳମ୍ରେ କଂଗ୍ରେସ ନେତୃତ୍ୱାଧୀନ UDF ସବୁଠାରୁ ଅଧିକ ଆସନ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ବିଜୟକୁ ଐତିହାସିକ ଏବଂ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳମ୍, ତାମିଲନାଡ଼ୁ ଏବଂ ପୁଡୁଚେରୀର ଜନତା ଓ ଦଳୀୟ କର୍ମୀଙ୍କୁ ଶ୍ରୀ ମୋଦି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବିଜେପି ନେତୃତ୍ୱାଧୀନ NDA ସରକାର ଏବେ 20 ଅଧିକ ରାଜ୍ୟରେ କ୍ଷମତାଧୀନ ହୋଇଛି। ନାଗରିକ ହିଁ ଈଶ୍ୱର ଏହି ମନ୍ତ୍ରରେ ବିଜେପି କାର୍ଯ୍ୟ କରିବା ସହ ଦଳୀୟ କର୍ମୀ ଲୋକଙ୍କ ସେବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି, ଫଳରେ ଦେଶବାସୀଙ୍କର ବିଶ୍ୱାସ ଅଧିକରୁ ଅଧିକ ହୋଇଛି। ବିଜେପି ଶାସନାଧୀନ ରାଜ୍ୟଗୁଡ଼ିକରେ ସୁଶାସନ ଓ ବିକାଶ ଜାରି ରହିଛି ବୋଲି ଦେଶବାସୀଙ୍କ ପାଖରେ ସ୍ୱଷ୍ଟ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଦେଶ ପାଇଁ ନୂତନ ସୂର୍ଯ୍ୟ ଉଦୟ ହୋଇଛି ଏବଂ ଭାରତର ମହାନ ଗଣତନ୍ତ୍ର, କାର୍ଯ୍ୟଦକ୍ଷତାର ରାଜନୀତି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣରେ ସମସ୍ତେ ଆସ୍ଥା ପ୍ରକଟ କରିଛନ୍ତି।
2: लोकतंत्र और चुनावी राजनीति का एक स्वाभाविक हिस्सा होता है, लेकिन पांच प्रदेशों की जनता ने पूरे विश्व को दिखाया है कि ये हमारा भारत मदर ऑफ डेमोक्रेसी क्यों है। लोकतंत्र डेमोक्रेसी हमारे लिए सिर्फ एक तंत्र नहीं है, ये हमारी रगों

0: ଏକ ବହୁ ସାଂସ୍କୃତିକ ଦେଶରେ ଆନ୍ତଃଧର୍ମ ଆଲୋଚନାର ଗୁରୁତ୍ୱ ବିଶାଳ ଏବଂ ବିବିଧତା ଦୃଷ୍ଟିରୁ ଭାରତ ଭଳି ଦେଶରେ ବିଭିନ୍ନ ଧର୍ମ ଭାଷା ସଂସ୍କୃତି ଏବଂ ପରମ୍ପରାର ଲୋକମାନେ ବାସ କରନ୍ତି। ବାରଣାସୀର ମନ୍ଦିରଠାରୁ ଦିଲ୍ଲୀର ମସଜିଦ୍ ପର୍ଯ୍ୟନ୍ତ, ଗୋଆର ଚର୍ଚ୍ଚଠାରୁ ଅମୃତସରର ଗୁରୁଦ୍ୱାରା ପର୍ଯ୍ୟନ୍ତ ଏହି ବିବିଧତା କେବଳ ଦୃଶ୍ୟମାନ ନୁହେଁ, ଏହା ଦୈନନ୍ଦିନ ଜୀବନରେ ଗଭୀର ଭାବରେ ଜଡ଼ିତ। ତଥାପି ଏହି ବିବିଧତା ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଯେତେବେଳେ ସମ୍ପ୍ରଦାୟଗୁଡ଼ିକ ପରସ୍ପରକୁ ବୁଝିବାରେ ବିଫଳ ହୁଅନ୍ତି, ସେତେବେଳେ ଭୁଲ ବୁଝାମଣା, ରୀତିବାଦୀ ଧାରଣା ଏବଂ କେତେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଏହିଠାରେ ଆନ୍ତଃଧର୍ମ ଆଲୋଚନା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଅତ୍ୟାବଶ୍ୟକ। ଆନ୍ତଃଧର୍ମ ଆଲୋଚନାର ଅର୍ଥ ହେଉଛି ବିଭିନ୍ନ ଧାର୍ମିକ ପୃଷ୍ଠଭୂମିର ଲୋକମାନେ ପରସ୍ପରର ବିଶ୍ୱାସ ଏବଂ ଅଭ୍ୟାସଗୁଡ଼ିକ ବିଷୟରେ ଆଲୋଚନା କରିବା, ଶୁଣିବା ଏବଂ ବୁଝିବା ପାଇଁ ଏକାଠି ହେବା। ଏହା କାହାର ଧର୍ମ ପରିବର୍ତ୍ତନ କରିବା କିମ୍ବା ଗୋଟିଏ ଧର୍ମକୁ ଅନ୍ୟ ଧର୍ମଠାରୁ ଶ୍ରେଷ୍ଠ ପ୍ରମାଣ କରିବା ବିଷୟରେ ନୁହେଁ, ବରଂ ଏହା ପାରସ୍ପରିକ ସମ୍ମାନ, ବିଶ୍ୱାସ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଗଠନ କରିବା ପାଇଁ ଉଦ୍ଦିଷ୍ଟ। ଭାରତର ଇତିହାସ ଆମକୁ ଏହିପରି ଆଲୋଚନାର ଗୁରୁତ୍ୱ ବିଷୟରେ ଦର୍ଶାଇଥାଏ। ବିବିଧତା ମଧ୍ୟରେ ଏକତାର ଧାରଣା ଦେଶର ପରିଚୟର କେନ୍ଦ୍ରବିନ୍ଦୁ ରହିଆସିଛି। ମହାତ୍ମା ଗାନ୍ଧୀଙ୍କ ପରି ନେତାମାନେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ସମସ୍ତ ଧର୍ମ ସତ୍ୟ ବହନ କରେ ଏବଂ ସବୁ ଧର୍ମକୁ ସମ୍ମାନ ଭାବରେ ସମ୍ମାନ କରାଯିବା ଉଚିତ। ଗାନ୍ଧିଜୀ ବିଭିନ୍ନ ଧର୍ମର ଲୋକଙ୍କ ସହିତ ଯୋଗାଯୋଗ କରୁଥିଲେ ଏବଂ ସଦ୍ଭାବକୁ ଉତ୍ସାହିତ କରୁଥିଲେ। ସେହିପରି ମୌଲାନା ଅବୁଲ କଲାମ ଆଜାଦ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଶକ୍ତି ଏହାର ସାଧାରଣ ସଂସ୍କୃତିରେ ନିହିତ, ଯେଉଁଠାରେ ବହୁ ଧର୍ମ ଶାନ୍ତିପୂର୍ଣ୍ଣ ଭାବରେ ସହବସ୍ଥାନ କରନ୍ତି। ସର୍ବଧର୍ମ ଆଲୋଚନାର ସବୁଠାରୁ ବଡ଼ ଲାଭ ହେଉଛି ଏହା ଭୟ ଏବଂ ଭୁଲ ବୁଝାମଣାକୁ ହ୍ରାସ କରିଥାଏ। ପ୍ରାୟତଃ ଲୋକମାନେ ଯାହା ଜାଣନ୍ତି ନାହିଁ ତାହା ଭୟ କରନ୍ତି। ଯେତେବେଳେ ବିଭିନ୍ନ ଧର୍ମର ବ୍ୟକ୍ତିମାନେ ପରସ୍ପର ସହିତ ପାରସ୍ପରିକ ଆଲୋଚନା କରନ୍ତି, ସେମାନେ ପରସ୍ପରକୁ ଲେବଲ ଭାବରେ ଦେଖିବା ପରିବର୍ତ୍ତେ ମଣିଷ ଭାବରେ ଦେଖିବା ଆରମ୍ଭ କରନ୍ତି। ଜଣେ ହିନ୍ଦୁ ଜଣେ ମୁସଲମାନଙ୍କ ସହ କଥାବାର୍ତ୍ତା କରୁଥିବା, ଜଣେ ଖ୍ରୀଷ୍ଟିଆନ ଜଣେ ଶିଖଙ୍କ କଥା ଶୁଣୁଥିବା, କିମ୍ବା ଜଣେ ଜୈନ ଜଣେ ବୌଦ୍ଧଙ୍କ ସହ ଜଡ଼ିତ ହେଉଥିବା, ଏହି ସରଳ ଆଲୋଚନା ଦୀର୍ଘଦିନ ଧରି ପ୍ରଚଳିତ ରୀତିଧାରଣାକୁ ଭାଙ୍ଗିପାରେ। ଯେତେବେଳେ ଲୋକମାନେ ସିଧାସଳଖ ପରସ୍ପରଠାରୁ ଶୁଣନ୍ତି, ସେମାନେ ଅନୁଭବ କରନ୍ତି ଯେ ଦୟା, ସଚ୍ଚୋଟତା, କରୁଣା ଏବଂ ମାନବତା ପ୍ରତି ସମ୍ମାନ ଭଳି ଅନେକ ମୂଲ୍ୟ ପରସ୍ପର ସହିତ ବାଣ୍ଟି ହୋଇଥାଏ। ଆଜିର ଡିଜିଟାଲ ଯୁଗରେ ଭୁଲ ସୂଚନା ଦ୍ରୁତଗତିରେ ବ୍ୟାପିଥାଏ। ସାମାଜିକ ଗଣମାଧ୍ୟମ କେତେକ ସମୟରେ ବିଭାଜନକାରୀ କାହାଣୀକୁ ବୃଦ୍ଧି କରିଥାଏ, ଯାହା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିପାରେ। ମିଥ୍ୟା କାହାଣୀ କିମ୍ବା ଧାର୍ମିକ ଶିକ୍ଷାର ବିକୃତ ବ୍ୟାଖ୍ୟା ଅବିଶ୍ୱାସ ସୃଷ୍ଟି କରିପାରେ। ଆନ୍ତଃଧର୍ମ ଆଲୋଚନା ଏପରି କାହାଣୀର ଏକ ଶକ୍ତିଶାଳୀ ପ୍ରତିରୋଧ ଭାବରେ କାର୍ଯ୍ୟ କରେ। ଯେତେବେଳେ ସମ୍ପ୍ରଦାୟ ମଧ୍ୟରେ ଦୃଢ଼ ସମ୍ପର୍କ ଥାଏ, ଲୋକମାନେ ଗୁଜବକୁ ବିଶ୍ୱାସ କରିବାର ସମ୍ଭାବନା କମ୍ ଏବଂ ତଥ୍ୟ ଯାଞ୍ଚ କରିବାର ସମ୍ଭାବନା ଅଧିକ ଥାଏ। ଆଲୋଚନା ଦାୟିତ୍ୱ ଏବଂ ସଂଯୋଗର ଭାବନା ସୃଷ୍ଟି କରେ, ଯାହା ସମାଜକୁ ସହଜରେ ବିଭାଜିତ ହେବାରୁ ରକ୍ଷା କରେ। ଆନ୍ତଃଧର୍ମ ଆଲୋଚନାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ମୌଳବାଦ ଏବଂ ଉଗ୍ରବାଦକୁ ରୋକିବା। ଯେତେବେଳେ ବ୍ୟକ୍ତିମାନେ ଏକାକୀ କିମ୍ବା ଭୁଲ ବୁଝାମଣା ଅନୁଭବ କରନ୍ତି, ସେମାନେ ଉଗ୍ରବାଦୀ ଚିନ୍ତାଧାରା ପ୍ରତି ଦୁର୍ବଳ ହୋଇପାରନ୍ତି, ଯାହା ସେମାନଙ୍କ ପରିଚୟକୁ ଦୁରୁପଯୋଗ କରେ। ଆଲୋଚନା ଏପରି ଏକ ପ୍ଲାଟଫର୍ମ ପ୍ରଦାନ କରେ ଯେଉଁଠାରେ ଅଭିଯୋଗଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବରେ ପ୍ରକାଶ କରାଯାଇପାରିବ ଏବଂ ଗଠନମୂଳକ ଭାବରେ ସମାଧାନ କରାଯାଇପାରିବ। ଏହା ଏପରି ଏକ ପରିବେଶ ସୃଷ୍ଟି କରେ ଯେଉଁଠାରେ ଲୋକମାନେ ଶୁଣାଯାଉଥିବା ଏବଂ ମୂଲ୍ୟବାନ ଅନୁଭବ କରନ୍ତି, ଯାହା କ୍ଷତିକାରକ ପଥ ଆଡ଼କୁ ମୁହାଇବାର ସମ୍ଭାବନାକୁ ହ୍ରାସ କରିଥାଏ। ଆନ୍ତଃଧର୍ମ ଆଲୋଚନା ମଧ୍ୟ ଭାରତର ସମ୍ବିଧାନର ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡ଼ିତ। ସମ୍ବିଧାନ ଧର୍ମର ସ୍ୱାଧୀନତାକୁ ସୁନିଶ୍ଚିତ କରେ ଏବଂ ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତାକୁ ପ୍ରୋତ୍ସାହିତ କରେ। ତଥାପି କେବଳ ଆଇନ ସଦୟତା ସୃଷ୍ଟି କରିପାରିବ ନାହିଁ, ଏଥିପାଇଁ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ଆଲୋଚନା ସାମ୍ବିଧାନିକ ମୂଲ୍ୟବୋଧକୁ ବାସ୍ତବ ଜୀବନ ଅଭ୍ୟାସରେ ପରିଣତ କରିବାରେ ସାହାଯ୍ୟ କରେ। ଏହା ନାଗରିକମାନଙ୍କୁ କେବଳ ସହ୍ୟ କରିବାକୁ ନୁହେଁ, ବରଂ ପରସ୍ପରର ବିଶ୍ୱାସକୁ ପ୍ରକୃତରେ ସମ୍ମାନ କରିବାକୁ ମଧ୍ୟ ଉତ୍ସାହିତ କରିଥାଏ। ଧର୍ମଗୁରୁମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରନ୍ତି। ସେମାନେ ପ୍ରାୟତଃ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ସ୍ୱର। ଯେତେବେଳେ ସେମାନେ ଶାନ୍ତି, ସମ୍ମାନ ଏବଂ ସହାବସ୍ଥାନର ବାର୍ତ୍ତାକୁ ପ୍ରୋତ୍ସାହିତ କରନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ବିଭିନ୍ନ ଧର୍ମର ନେତାମାନଙ୍କ ଦ୍ୱାରା ମିଳିତ ବିବୃତ୍ତି ଏକ ମଞ୍ଚରେ ସ୍ଥାନ ଗ୍ରହଣ ଏବଂ ସହଯୋଗୀ ସାମାଜିକ କାର୍ଯ୍ୟ ଏକ ଦୃଢ଼ ବାର୍ତ୍ତା ଦେଇପାରେ ଯେ ପାର୍ଥକ୍ୟ ସତ୍ତ୍ୱେ ଏକତା ସମ୍ଭବ। ତଥାପି ସର୍ବଧର୍ମ ଆଲୋଚନା ସବୁବେଳେ ସହଜ ନୁହେଁ। ଏଥିପାଇଁ ଧୈର୍ଯ୍ୟ, ଖୋଲା ମନ ଏବଂ ମତଭେଦ ଥିଲେ ମଧ୍ୟ ଶୁଣିବାକୁ ଇଚ୍ଛା ରହିବା ଆବଶ୍ୟକ। କେତେକ ସମୟରେ, ବିଶେଷ କରି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ସମୟରେ ଆଲୋଚନା ଅସହଜ ହୋଇପାରେ। ତଥାପି ଆଲୋଚନାକୁ ଏଡ଼ାଇ ଦେବା ଦ୍ୱାରା ବିଭାଜନ ଆହୁରି ଗଭୀର ହୋଇଥାଏ। ସଚ୍ଚୋଟ ଏବଂ ସମ୍ମାନଜନକ ଆଲୋଚନା କଷ୍ଟକର ହେଲେ ମଧ୍ୟ ଦୀର୍ଘକାଳୀନ ସମନ୍ୱୟ ପାଇଁ ଏକାନ୍ତ ଆବଶ୍ୟକ। ଏହା ମଧ୍ୟ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆନ୍ତଃଧର୍ମ ଆଲୋଚନା କେବଳ ଉଚ୍ଚବର୍ଗ କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନୁହେଁ। ଏହା ତୃଣମୂଳ ସ୍ତରରେ ଯଥା ଗ୍ରାମ, ଛୋଟ ସହର ଏବଂ ସହରାଞ୍ଚଳରେ ପହଞ୍ଚିବା ଉଚିତ। ସାଧାରଣ ଲୋକମାନେ ପରସ୍ପର ସହିତ ଅର୍ଥପୂର୍ଣ୍ଣ ଭାବରେ ଜଡ଼ିତ ହେଲେ ପ୍ରକୃତ ପରିବର୍ତ୍ତନ ଘଟିଥାଏ। ମହିଳା, ଯୁବପିଢ଼ି ଏବଂ ଅବହେଳିତ ସମ୍ପ୍ରଦାୟର ଅଂଶଗ୍ରହଣକୁ ସୁନିଶ୍ଚିତ କରି ଅନ୍ତର୍ଭୁକ୍ତି ଏପରି ପ୍ରୟାସର ମୂଳରେ ରହିବା ଉଚିତ। ଶେଷରେ, ଆନ୍ତଃଧର୍ମ ଆଲୋଚନା କେବଳ ବିବିଧତା ପରିଚାଳନା ପାଇଁ ଏକ ଉପକରଣ ନୁହେଁ, ଏହା ଏକ ଦୃଢ଼ ଏବଂ ସଂହତିପୂର୍ଣ୍ଣ ସମାଜ ଗଠନର ମୂଳଦୁଆ। ଭାରତ ଭଳି ଦେଶରେ, ଯେଉଁଠାରେ ଅନେକ ପରିଚୟ ସହାବସ୍ଥାନରେ ରହିଥାଏ, ଆଲୋଚନା ହେଉଛି ଏକ ସେତୁ ଯାହା ପାର୍ଥକ୍ୟକୁ ସଂଯୋଗ କରେ ଏବଂ ସେଗୁଡ଼ିକୁ ଶକ୍ତିରେ ପରିଣତ କରେ। ଏହା ଆମକୁ ମନେ ପକାଇ ଦିଏ ଯେ ଆମର ଧର୍ମ ଭିନ୍ନ ହୋଇପାରେ, କିନ୍ତୁ ଆମର ମାନବତା ଅଂଶୀଦାର। ପରସ୍ପରକୁ ଶୁଣି, ପରସ୍ପରକୁ ସମ୍ମାନ କରି ଏବଂ ଏକାଠି କାମ କରି ଆମେ ଏପରି ଏକ ସମାଜ ସୃଷ୍ଟି କରିପାରିବା ଯେଉଁଠାରେ ବିବିଧତାକୁ ଭୟ ନୁହେଁ, ବରଂ ଉତ୍ସାହ ସହକାରେ ପାଳନ କରାଯାଏ।
1: ଶୁଣିଲେ ଲଘୁ ଆଲୋଚନା, ଏକ ବହୁ ସାଂସ୍କୃତିକ ଦେଶରେ ଆନ୍ତଃଧର୍ମ ଆଲୋଚନାର ଗୁରୁତ୍ୱ। ଆକାଶବାଣୀ ରାଉରକେଲା, ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଏହି ଗୀତଟି ଶୁଣିବା, ଅରୁଣ ମନ୍ତ୍ରୀଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ବୁଲୁ ମିଶ୍ର।

ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ତପୁ ମିଶ୍ରଙ୍କ କଣ୍ଠରେ ଏହି ଗୀତଟି, ବସନ୍ତ ରାଜୁଙ୍କ ଲେଖାରୁ। ସଙ୍ଗୀତ ଦେଇଛନ୍ତି ବୁଲୁ ମିଶ୍ର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ, ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଅରୁଣ ମନ୍ତ୍ରୀଙ୍କ ଲେଖାରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି ଅରବିନ୍ଦ, ସଙ୍ଗୀତ ବୁଲୁ ମିଶ୍ର।

0: ଶ୍ରୋତାବନ୍ଧୁ, ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣିବା ସମାଚାର ପ୍ରଭାତ, ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार प्रभात के साथ मैं मुकेश कुमार बल।

0: ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଏହି ଗୀତଟି, କଳ୍ପତରୁ ବଳଙ୍କ ଲେଖାରୁ।

ଶୁଣିଲେ ବଣପାହାଡ଼ର ଗୀତରେ ସାନ୍ତାଳୀ ଗୀତ ପରିବେଷଣ କଲେ ରୁହିଆ ମାରାଣ୍ଡି ଏବଂ ସାଥୀମାନେ। ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ପ୍ରଥମେ ଶୁଣିବା ହମ୍ ଆପ୍କେ ହେ କୌନ୍ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି SP ବାଲସୁବ୍ରମଣ୍ୟମ୍ ଏବଂ ଲତା ମଙ୍ଗେସ୍କର।

ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯେଉଁଠି ସର୍ବାଙ୍ଗୀନ ଶିକ୍ଷା ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି ତାହେଲେ ଆଉ ଡେରି କାହିଁକି କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ ସମୟ ସକାଳ 8ଟାରୁ ଦିନ 11ଟା ମୋବାଇଲ ନମ୍ବର 7873819988 ଏବଂ 9437109907 ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907 ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।

ଶ୍ରୋତାବନ୍ଧୁ ଜାଣିବା GST 2.0 ସମ୍ପର୍କିତ ସୂଚନା। ହେୟାର ଅଏଲ୍, ଟଏଲେଟ୍ ସାବୁନ, ସାମ୍ପୁ, ଟୁଥବ୍ରଶ, ଟୁଥପେଷ୍ଟ, ସାଇକେଲ, ବାସନ କୁସନ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଉପରୁ GST 18% କିମ୍ବା 12%ରୁ 5%କୁ କମିଛି। USG କ୍ଷୀର, ପ୍ୟାକେଜ ଓ ଲେବଲ୍ ଥିବା ଛେନା କିମ୍ବା ପନିର ଏବଂ ସମସ୍ତ ଭାରତୀୟ ବ୍ରେଡ୍, ଚପାତି ବା ରୁଟି, ପରଟା ଇତ୍ୟାଦି ଉପରୁ GST 5%ରୁ 0% କରାଯାଇଛି। ପ୍ୟାକେଜ ନମକିନ, ଭୁଜିଆ, ସସ୍, ପାସ୍ତା, ଇନ୍ଷ୍ଟାଣ୍ଟ ନୁଡ଼ୁଲ୍ସ, ଚକୋଲେଟ୍, କଫି, ମାଂସ, କର୍ଣ୍ଣଫ୍ଲେକ୍ସ, ବଟର, ଘିଅ ପରି ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ଉପରୁ GST 12% କିମ୍ବା 18%ରୁ 5%କୁ କମିଛି। ଏୟାର କଣ୍ଡିସନିଂ ମେସିନ୍, 32-ଇଞ୍ଚ TV, ଡିସ୍ୱାସିଂ ମେସିନ୍, ଛୋଟ କାର୍ ଏବଂ 350cc କିମ୍ବା ତାଠାରୁ କମ୍ ମୋଟରସାଇକେଲ ଉପରୁ GST 28%ରୁ 18%କୁ କମିଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଉପରୁ GST 28%ରୁ 18%କୁ କମିଛି। ସମସ୍ତ ଅଟୋ ପାର୍ଟସ୍ ଉପରେ ଏକକ 18% ହାର ଲାଗୁ କରାଯାଇଛି। ତିନିଚକିଆ ଯାନ ଉପରୁ ଟିକସ 28%ରୁ 18% କମିଛି। ଟ୍ରାକ୍ଟର, କୃଷି ଓ ଉଦ୍ୟାନ କୃଷି ମେସିନାରୀ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଉପରୁ GST 12%ରୁ 5%କୁ କମିଛି। ହସ୍ତଶିଳ୍ପ ସାମଗ୍ରୀ, ମାର୍ବଲ ଏବଂ ଟ୍ରାଭେଣ୍ଟାଇନ୍ ବ୍ଲକ, ଗ୍ରାନାଇଟ୍ ବ୍ଲକ, ଚମଡ଼ା ସାମଗ୍ରୀ ଉପରୁ GST 12%ରୁ 5%କୁ କମିଛି। ସିମେଣ୍ଟ ଉପରୁ GST 28%ରୁ 18%କୁ କମିଛି। ପ୍ରତିଦିନ 7,500 ଟଙ୍କା କିମ୍ବା ତାଠାରୁ କମ୍ ଟାରିଫ୍ ଥିବା ହୋଟେଲ ଆବାସ ଉପରୁ ଟିକସ 12%ରୁ 5%କୁ କମିଛି। ଜିମ୍, ସେଲୁନ୍, ବାର୍ବର, ଯୋଗ କେନ୍ଦ୍ର ପରି ସାଧାରଣ ଲୋକଙ୍କ ପାଇଁ ଥିବା ସୌନ୍ଦର୍ଯ୍ୟ ଏବଂ ଶାରୀରିକ ସୁସ୍ଥତା ସେବା ଉପରୁ GST 18%ରୁ 5%କୁ କମିଛି। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଜାଣିଲେ GST 2.0 ସମ୍ପର୍କିତ ଏହି ସୂଚନାଟି। ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, ଟ୍ୟୁନ୍ କରିଛନ୍ତି 102.6 FM। ବର୍ତ୍ତମାନ ଆସନ୍ତୁ ଶୁଣିବା ଉଦିତ ନାରାୟଣଙ୍କ କଣ୍ଠରେ ଏହି ଗୀତଟି, କଥାଚିତ୍ର ସିର୍ଫ ତୁମ୍।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1277 ଭାଗ।

0: हम सुन रहे थे रुला के गया सपना मेरा, ये गी ज्वेल थी फिल्म से, लता मंगेशकर की आवाज़ में सचिन देव वर्मन के संगीत के साथ मजरूह सुल्तानपुरी ने इसे बोल दिए। बिल्कुल, हमने आपसे कहा था संगीतकार पहचानिए और आप सब ने बिल्कुल सही पहचाना, बड़े वर्मन दा यानी सचिन देव वर्मन, ऐसा करके आपने उत्तर दिया है, उसके लिए आपको धन्यवाद। और हमारे श्रोताओं से हम बहुत सारी बातें कर रहे हैं विविध भारती के को लेकर, जो उनकी यादें हैं उसको लेकर, और उसी उन्हीं यादों को लेकर हमारे श्रोताओं ने बड़े अच्छे से बताया है कि पहले जो 1997 में उनकी शादी हुई थी तो उन्हें रेडियो, पंखा, आयरन, सोने की अंगूठी ये सब मिला था, पर रेडियो उनके दिल से लग गया था, यानी सोने की अंगूठी से अधिक उन्हें रेडियो पसंद आया था। अब हमारे श्रोता बताते हैं कि हमारे घर हो या पड़ोस का घर हो, पूरा दिन विविध भारती बजती रहती है, इसलिए लड़ाई कहाँ सुनी करने की जरूरत नहीं होती, या संस्कार विरासत में मिले।
1: हमारे तमाम दिनों गोटाए बाजी 50 मिनट होगा जाऊँगी, प्रथमे ओडियारे एवं परे परे इंग्राजी एवं हिंदी रे संवाद रिले करी प्रचार करुछु आकाशवाणी दिल्ली रु। तेबे प्रथमे सुनंतु ओडियारे संवाद आम केन्द्र रु।
2: आकाशवाणी ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ବିଜେପିର ବିଜୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଜବାବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଦେଶରେ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ ସ୍ଥାପନ କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଦଳର ବିଜୟକୁ ପ୍ରଶଂସା କରିଛନ୍ତି। ବଙ୍ଗଳାର ବିଜୟକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ଭୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଏହା ନାଗରିକଙ୍କ ଜବାବ। ଐତିହାସିକ ହ୍ୟାଟ୍ରିକ୍ ଜନାଦେଶ ପାଇଁ ମଧ୍ୟ ଶ୍ରୀ ଶାହା ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଜ୍ୟ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 10 ବର୍ଷ ଧରି ଏନ୍ଡିଏ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମକୁ ଏହି ବିଜୟ ଦୃଢ଼ ସମର୍ଥନ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଅସୀମ ସ୍ନେହ ଏବଂ ସହଯୋଗ ଲୋକଙ୍କୁ ଆହୁରି ଉନ୍ନତ ସେବା ପ୍ରଦାନ କରିବା ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହା ସଂକଳ୍ପକୁ ମଜବୁତ କରିଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳରେ କ୍ରମାଗତ ଦ୍ୱିତୀୟ ନିର୍ବାଚନ ପାଇଁ ପୁଡ଼ୁଚେରୀର ନାଗରିକଙ୍କୁ କୃତଜ୍ଞତା ପ୍ରକାଶ କରି ଶ୍ରୀ ଶାହା କହିଛନ୍ତି, ଏହି ଜନାଦେଶ ଶ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ପ୍ରଦର୍ଶିତ ହୋଇଥିବା ରାଜନୀତିର ବିଜୟ। ଦକ୍ଷିଣ ରାଜ୍ୟରେ ଏନ୍ଡିଏକୁ ଅଧିକ ଭୋଟ୍ ଭାଗ ପ୍ରଦାନ କରିଥିବାରୁ କେରଳର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରି ଶ୍ରୀ ଶାହା କହିଛନ୍ତି, ମୋଦି ସରକାର ବିକଶିତ କେରଳ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ମଧ୍ୟ କାର୍ଯ୍ୟ ଜାରି ରଖିବେ। ସେହିପରି ତାମିଲନାଡ଼ୁର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରର ଏନ୍ଡିଏ ସରକାର ତାମିଲନାଡ଼ୁର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ତାମିଲ ସଂସ୍କୃତି ଓ ଗୌରବକୁ ସୁଦୃଢ଼ ଦିଗରେ କାର୍ଯ୍ୟ କରିବା ଜାରି ରଖିବ ବୋଲି ଶ୍ରୀ ଶାହା କହିଛନ୍ତି। ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଟିଭିକେ ଉଭା ହେବା ପରେ ସରକାର ଗଠନ ଲାଗି ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଦଳର ନେତା ଜୋସେଫ୍ ବିଜୟ ଆଜି ଦ୍ରାବିଡ଼ ରାଜନୀତିର ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ନବନିର୍ବାଚିତ ଟିଭିକେ ବିଧାୟକମାନେ ଚେନ୍ନାଇଠାରେ ଏକ ବୈଠକରେ ଏକତ୍ରିତ ହୋଇ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍ ବିଜୟଙ୍କୁ ଦଳର ନେତା ନିର୍ବାଚିତ କରିଛନ୍ତି। ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଚଳିତ ମାସ 8 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ କୋଷ୍ଟାରିକା

ହଣ୍ଡୁରସ୍, ବେଲିଜ୍ ଏବଂ ଡୋମିନିକା ଗସ୍ତ କରିବେ। ଶୁକ୍ରବାର ଦିନ କୋଷ୍ଟାରିକାରେ ଶ୍ରୀ ମାର୍ଗାରିଟା ଏକ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ସେ କୋଷ୍ଟାରିକା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶ୍ରୀ ମାର୍ଗାରିଟା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ହଣ୍ଡୁରାସ୍ ଶ୍ରୀ ମାର୍ଗାରିଟା ସେଠାକାର ବିଦେଶ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବେଲିଜ୍ରେ ସେ ସେଠାକାର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଭାରତର ବିକାଶ ଢାଞ୍ଚା ଓ ପଦକ୍ଷେପ ସମ୍ପର୍କରେ ଭାବ ବିନିମୟ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ଡୋମିନିକା ଗସ୍ତ କରି ସେଠାକାର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ଶ୍ରୀ ମାର୍ଗାରିଟା ଭାରତ ସହାୟତାରେ ସେଠାରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶ୍ରୀ ମାର୍ଗାରିଟା ଭାରତୀୟ ମୂଳ ଅଧିବାସୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି UAEରେ ସଂଗଠିତ ଆକ୍ରମଣରେ ଆହତ ହୋଇଥିବା 3 ଜଣ ଭାରତୀୟଙ୍କ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ଲୋକ ଓ ଭିତ୍ତିଭୂମି ଉପରେ ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଏଭଳି ସମୟରେ ଭାରତ UAE ସହିତ ରହିଛି ଏବଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନର ବାଟ ବାହାର କରିବା ଲାଗି ସମର୍ଥନ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ଓ ଆଞ୍ଚଳିକ ଶାନ୍ତି ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ଦେଶରେ ଏକ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ୍ ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ। ଆଜି ନୂଆଦିଲ୍ଲୀରେ IIT ମାଡ୍ରାସ୍ ଟେକ୍ ସମ୍ମିଳନୀକୁ ଉଦ୍ବୋଧନ ଭାରତ 81ରୁ 38ତମ ସ୍ଥାନକୁ ଉନ୍ନୀତ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯଦି 2027 ପର୍ଯ୍ୟନ୍ତ ବଳବତ୍ତର ରହେ, ତେବେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କହିଛି। IMF କହିଛି, 2027 ପର୍ଯ୍ୟନ୍ତ ପଶ୍ଚିମ ଏସିଆରେ ଦେଖାଦେଇଥିବା ପରିସ୍ଥିତି ଜାରି ରହିଲେ ବିଶ୍ୱବ୍ୟାପୀ ତୈଳଦର ବ୍ୟାରେଲ୍ ପିଛା $125 ବୃଦ୍ଧି ପାଇବ, ଯାହାଫଳରେ ବିଶ୍ୱର ଅନେକଗୁଡ଼ିଏ ଦେଶ ଆର୍ଥିକ ମନ୍ଦାବସ୍ଥାର ଶିକାର ହେବେ। IMFର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ତୈଳ ଦର ବ୍ୟାରେଲ୍ ପିଛା $100 ପହଞ୍ଚିଥିବା ବେଳେ ମୁଦ୍ରାସ୍ଫୀତି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ବିଶ୍ୱର ଅଭିବୃଦ୍ଧି ହାର ଚଳିତ ବର୍ଷ 2.5% ହ୍ରାସ ପାଇବ ଓ ମୁଦ୍ରାସ୍ଫୀତି 5.4% ବୃଦ୍ଧି ପାଇବ। BJP ସାଂସଦ ରାଘବ ଚଡ୍ଡା, ଅଶୋକ ମିତଲ, ସନ୍ଦୀପ ପାଠକ ଏବଂ ରାଜେନ୍ଦ୍ର ଗୁପ୍ତା ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ପଞ୍ଜାବରେ ଆପ୍ ନେତୃତ୍ୱାଧୀନ ସରକାର କ୍ଷମତାର ଅପବ୍ୟବହାର କରୁଥିବା ନେଇ ସାଂସଦମାନେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସାଂସଦ ଶ୍ରୀ ଚଡ୍ଡା କହିଛନ୍ତି, ଯେଉଁ ସାଂସଦମାନେ ଆପ୍ ଦଳ ପରିତ୍ୟାଗ କରି BJPରେ ଯୋଗ ଦେଇଛନ୍ତି, ସେମାନଙ୍କ ବିରୋଧରେ ପଞ୍ଜାବ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ 3 ଦିନିଆ ଭାରତ ଗସ୍ତରେ ଆସି ଆଜି ବିହାରର ବୋଧଗୟାରେ ପହଞ୍ଚିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଭିଏତନାମ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଟୋ ଲାମ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମୋହବଦି ମନ୍ଦିରରେ ପ୍ରାର୍ଥନା କରିବେ। ଭିଏତନାମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ବୋଧଗୟା ଏବଂ ଗୟାଜୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପ୍ରାଙ୍ଗଣରେ ଟୋ ଲାମଙ୍କୁ ରାଜକୀୟ ସ୍ୱାଗତ କରାଯିବ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଟୋ ଲାମଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତାକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ଟୋ ଲାମ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଜାମାଇକାର କିଙ୍ଗଷ୍ଟନ୍ଠାରେ ୟୁନିଭର୍ସିଟି ଅଫ୍ ଦ ୱେଷ୍ଟଇଣ୍ଡିଜ୍ରେ ଉଦ୍ବୋଧନ ଦେଇଛନ୍ତି। ପରିବର୍ତ୍ତିତ ସମୟର ବିଶ୍ୱ ଏବଂ ଭାରତର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେଇ ଗ୍ଲୋବାଲ୍ ସାଉଥ୍ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମେତ ବହୁପକ୍ଷୀୟ ମତବାଦ ଉପରେ ସାରଗର୍ଭକ ଆଲୋଚନା କରିଥିବା ଜଣାପଡ଼ିଛି। ଯୁଦ୍ଧବିରତି ଉଲ୍ଲଂଘନ କରି ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ଲାଗି ଉଭୟ ଆମେରିକା ଓ ଇରାନ୍ ମଧ୍ୟରେ ପୁଣି ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା ବିଭିନ୍ନ ଦେଶର ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ନେଇ ପ୍ରୋଜେକ୍ଟ ଫ୍ରିଡମ୍ ବିଷୟ ଘୋଷଣା କରିବା ପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଜରିଆରେ ଆକ୍ରମଣ ଆରମ୍ଭ ହୋଇଛି। ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଜାମ୍ମୁ କାଶ୍ମୀରର ଲୋକମାନେ ଆସନ୍ତା 17 ତାରିଖରୁ 31 ତାରିଖ ମଧ୍ୟରେ ନିଜ ଘରର ବିବରଣୀ ଅନ୍ଲାଇନ୍ରେ ଦାଖଲ କରିପାରିବେ ବୋଲି ଜନଗଣନା ପରିଚାଳନା ନିର୍ଦ୍ଦେଶକ ତଥା ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ପ୍ରମୁଖ ଜନଗଣନା ଅଧିକାରୀ ଅମିତ ଶର୍ମା କହିଛନ୍ତି। 2027 ଜନଗଣନା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ଡିଭିଜନ ଜୁନ୍ ପହିଲାରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ଥିଲା। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିବ। ୱାଲ୍ଟିୟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ଏହା ବ୍ୟତୀତ ଇଚ୍ଛାପୁର, ପଲାସାକୁ ପୂର୍ବତଟ ରେଳବାଇ ଅଧୀନରୁ ବାହାର କରାଯାଇ ବିଶାଖାପାଟଣା ରେଳ ଡିଭିଜନରେ ସାମିଲ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିତ୍ତିଭୂମି ବିକାଶ ପାଇଁ ସରକାର ପ୍ରାୟ 110 କୋଟି ଟଙ୍କା ଖର୍ଚ୍ଚ କରିବେ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଦଳର ବିଜୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ନାଗରିକଙ୍କ ଜବାବ। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଜ୍ୟ ଗଠନ ପାଇଁ ମିଳିଥିବା ଐତିହାସିକ ଜନାଦେଶ ଲାଗି

ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 10 ବର୍ଷ ଧରି ଏନ୍ଡିଏ ସରକାରଙ୍କ ଅକ୍ଲାମ ଉଦ୍ୟମକୁ ଏହି ବିଜୟ ଦୃଢ଼ ସମର୍ଥନ କରୁଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଲୋକମାନଙ୍କ ଅସୀମ ସ୍ନେହ ଓ ସହଯୋଗ ଆହୁରି ଉନ୍ନତ ସେବା ପ୍ରଦାନ କରିବ ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ଗୁଜରାଟକୁ 3 ଦିନିଆ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମାଝି ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ, ରାଉଣ୍ଡ ଟେବୁଲ୍ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ମାଧ୍ୟମରେ ନୂତନ ନିବେଶ, ଶିଳ୍ପ ବିକାଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପେଟ୍ରୋକେମିକାଲ, ଧାତବ, ଔଷଧ, ମେଡିକାଲ ଉପକରଣ, ପ୍ରସାଧନ ଓ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗସ୍ତରେ ଯାଇଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ବଳିଷ୍ଠ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସ୍ ଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ନବସୃଜନ ଆଧାରିତ ଭବିଷ୍ୟତ ଗଠନ ଦିଗରେ ଦେଶର ଗବେଷଣାତ୍ମକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଗବେଷଣା କେବଳ ପିଏଚ୍ଡି ସନ୍ଦର୍ଭ ଓ ପତ୍ରପତ୍ରିକା ପ୍ରକାଶନ ମଧ୍ୟରେ ସୀମିତ ନ ରହି ସମାଜର କଲ୍ୟାଣ ଦିଗରେ ନବସୃଜନାତ୍ମକ ହେବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସରକାର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ 1,00,000 କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଆଜି ରାଜସ୍ଥାନର ଜୟପୁରଠାରେ ଚାଲିଛି। ମଧ୍ୟପ୍ରଦେଶର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି। ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହେଉଥିବା ଖବର ଆମର ହସ୍ତଗତ ହୋଇଛି। ମାଲକାନଗିରି ଜିଲ୍ଲାରେ ଏକ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ବଜେଟ୍ରେ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଗସ୍ତରେ ଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଜୟପୁର ମାଲକାନଗିରି ପ୍ରସ୍ତାବିତ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। 2027 ସୁଦ୍ଧା ସମସ୍ତ ରାଜସ୍ୱ ଗ୍ରାମକୁ ପକ୍କା ରାସ୍ତା ଏବଂ ବିଦ୍ୟୁତ୍ ସଂଯୋଗ ସହିତ ପାନୀୟ ଜଳର ବ୍ୟବସ୍ଥା କରିବା ନେଇ ସରକାର ମିଶନ ମୋଡ୍ରେ କାମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡ୍ଲେ କଇଁଚଙ୍କ ବିକ୍ଷିପ୍ତ ଅଣ୍ଡାଦାନ ଜାରି ରହିଛି। ପ୍ରତିକୂଳ ପାଣିପାଗ ଯୋଗୁଁ କଇଁଚମାନଙ୍କ ସମୂହ ଅଣ୍ଡାଦାନ ଏପର୍ଯ୍ୟନ୍ତ ହୋଇପାରିନଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗହିରମଥା ନାସି 1, ନାସି 2, ଏକକୁଳା ନାସି ପରି ବିଭିନ୍ନ ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମିରେ କଇଁଚମାନଙ୍କ ବିକ୍ଷିପ୍ତ ଅଣ୍ଡାଦାନକୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ 732 କଇଁଚ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଅନ୍ତର୍ଗତ ପ୍ରତିବନ୍ଧିତ ଜଳସୀମାରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ 2 ପର୍ଯ୍ୟାୟରେ ଆସନ୍ତା 16 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ମୋଟ 31,915 ସିଟ୍ ପାଇଁ 58,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଚଳିତ ରବି ଋତୁ 2025-26 ବର୍ଷ ପାଇଁ ରାଜ୍ୟ ସରକାର ପୂର୍ବ ବର୍ଷ ପରି ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ରବି ଧାନ ସଂଗ୍ରହ ଆସନ୍ତା ଜୁନ୍ ମାସ 30 ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ପାଇଥିବା ଟୋକନ ମୁତାବକ ନିର୍ଦ୍ଧାରିତ ତାରିଖରେ ଧାନ କ୍ରୟ କେନ୍ଦ୍ରକୁ ଧାନ ଆଣିବାକୁ କୁହାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଇନ୍ପୁଟ୍ ସହାୟତା ବାବଦରେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା 3,100 ଟଙ୍କା ସରକାର ଦେଉଛନ୍ତି। ଧାନ ସଂଗ୍ରହର 48 ଘଣ୍ଟା ମଧ୍ୟରେ ଚାଷୀମାନଙ୍କର ପ୍ରାପ୍ୟ ବ୍ୟାଙ୍କ ଖାତାକୁ ପଠାଯାଉଛି। ଏ ସମ୍ପର୍କରେ 1967 ନମ୍ବରକୁ ଫୋନ୍ କରି ଅଧିକ ତଥ୍ୟ ଜାଣିପାରିବେ। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1864 ମାର୍ଚ୍ଚ 5 କେନ୍ଦୁଝରଗଡ଼ର କୁସୁମିତା ଗାଁର ଏକ ଭୂୟାଁ ପରିବାରରେ ଧରଣୀଧର ଜନ୍ମଗ୍ରହଣ କରିଥିଲେ। ଇଂରେଜ ଶାସକଙ୍କ ବିରୁଦ୍ଧରେ ବିଭିନ୍ନ ବିପ୍ଳବାତ୍ମକ ପନ୍ଥା ଗ୍ରହଣ କରିଥିଲେ।
1891 ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ସଂଗଠିତ ଧରଣୀ ମେଳି ଓଡ଼ିଶାର ଇତିହାସରେ ଲିପିବଦ୍ଧ ହୋଇଅଛି। ଏହି ମହାନ ବିପ୍ଳବୀଙ୍କର ମହତ ଆଦର୍ଶ ସର୍ବଦା ଚିରସ୍ମରଣୀୟ ହୋଇ ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଉଛି। ଏହି ଅବସରରେ ଆଜି ସକାଳେ ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ ଛକ ଏବଂ ଓଡ଼ିଶା ବିଧାନସଭା ନିକଟରେ ଥିବା ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ବିପ୍ଳବୀ ଧରଣୀଧର ସ୍ୱାଭିମାନ ଓ ସାହସର ଏକ ଜ୍ୱଳନ୍ତ ଅଗ୍ନିଶିଖା ଥିଲେ। ତାଙ୍କର ଦେଶପ୍ରେମ ଓ ନିର୍ଭୀକ ଚେତନା ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ସର୍ବଦା ଶକ୍ତି ଓ ପ୍ରେରଣା ଯୋଗାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ଳବୀ ଧରଣୀଧରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା ଗତକାଲିଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ଆସନ୍ତାକାଲିଠାରୁ ମା'ଙ୍କର ଘଟ ସହର ପରିକ୍ରମା କରିବ। ଗତକାଲି ଆଜ୍ଞାମାଳ ମିଳିବା ପରେ ମା' ରାମାୟଣମ୍ମା ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି। ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଯାତ୍ରା ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭିଭି ଜିରାମଜୀ ଯୋଜନାରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଆବେଦନ କରାଯାଇଥିବା 87 ପରିବାରକୁ 100 ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ 608 ପ୍ରକଳ୍ପ କାର୍ଯ୍ୟରେ 1,40,80,000 ଟଙ୍କା ବିନିଯୋଗ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ବେଦଭୂଷଣ ଗତକାଲି 64 ମାମଲାର ଶୁଣାଣି କରିଛନ୍ତି। ମାମଲାଗୁଡ଼ିକ ମଧ୍ୟରେ 13 ସାମୂହିକ ସମସ୍ୟା, ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୋବାଇଲ୍ ନେଟୱାର୍କ ସମ୍ପର୍କରେ ରହିଛି। ରାଜ୍ୟସ୍ତରୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଆଜି ସନ୍ଧ୍ୟାରେ 2 ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ସେମିଫାଇନାଲ୍ରେ ଆର୍ଏସ୍ପି ରାଉରକେଲା କ୍ରୀଡ଼ା ଛାତ୍ରାବାସକୁ ଭେଟୁଥିବା ବେଳେ ଦ୍ୱିତୀୟ ସେମିଫାଇନାଲ୍ରେ ସୁନ୍ଦରଗଡ଼ ଓ ନାଭାଲ୍ ଟାଟା ଏଚ୍ପିସି ମଧ୍ୟରେ ମୁକାବିଲା ହେବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗତକାଲି କାଳବୈଶାଖୀ ଜନିତ ଝଡ଼ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ଡିଭିଜନ ଜୁନ୍ 1 ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

ବର୍ତ୍ତମାନ ଆସନ୍ତୁ ଶୁଣିବା ଆଲୋଚନାର କାର୍ଯ୍ୟକ୍ରମ ଏକ ବହୁ ସାଂସ୍କୃତିକ ଦେଶରେ ଅନ୍ତର୍ଧାମ ଆଲୋଚନାର ଗୁରୁତ୍ୱ।

ଏକ ବହୁ ସାଂସ୍କୃତିକ ଦେଶରେ ଆନ୍ତଃଧର୍ମ ଆଲୋଚନାର ଗୁରୁତ୍ୱ ବିଶାଳ ଏବଂ ବିବିଧତା ଦୃଷ୍ଟିରୁ ଭାରତ ଭଳି ଦେଶରେ ବିଭିନ୍ନ ଧର୍ମ ଭାଷା ସଂସ୍କୃତି ଏବଂ ପରମ୍ପରାର ଲୋକମାନେ ବାସ କରନ୍ତି। ବାରଣାସୀର ମନ୍ଦିରଠାରୁ ଦିଲ୍ଲୀର ମସଜିଦ୍ ପର୍ଯ୍ୟନ୍ତ, ଗୋଆର ଚର୍ଚ୍ଚଠାରୁ ଅମୃତସରର ଗୁରୁଦ୍ୱାରା ପର୍ଯ୍ୟନ୍ତ ଏହି ବିବିଧତା କେବଳ ଦୃଶ୍ୟମାନ ନୁହେଁ, ଏହା ଦୈନନ୍ଦିନ ଜୀବନରେ ଗଭୀର ଭାବରେ ଜଡ଼ିତ। ତଥାପି ଏହି ବିବିଧତା ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଯେତେବେଳେ ସମ୍ପ୍ରଦାୟଗୁଡ଼ିକ ପରସ୍ପରକୁ ବୁଝିବାରେ ବିଫଳ ହୁଅନ୍ତି, ସେତେବେଳେ ଭୁଲ ବୁଝାମଣା, ରୀତିବାଦୀ ଧାରଣା ଏବଂ କେତେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଏହିଠାରେ ଆନ୍ତଃଧର୍ମ ଆଲୋଚନା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଅତ୍ୟାବଶ୍ୟକ। ଆନ୍ତଃଧର୍ମ ଆଲୋଚନାର ଅର୍ଥ ହେଉଛି ବିଭିନ୍ନ ଧାର୍ମିକ ପୃଷ୍ଠଭୂମିର ଲୋକମାନେ ପରସ୍ପରର ବିଶ୍ୱାସ ଏବଂ ଅଭ୍ୟାସଗୁଡ଼ିକ ବିଷୟରେ ଆଲୋଚନା କରିବା, ଶୁଣିବା ଏବଂ ବୁଝିବା ପାଇଁ ଏକାଠି ହେବା। ଏହା କାହାର ଧର୍ମ ପରିବର୍ତ୍ତନ କରିବା କିମ୍ବା ଗୋଟିଏ ଧର୍ମକୁ ଅନ୍ୟ ଧର୍ମଠାରୁ ଶ୍ରେଷ୍ଠ ପ୍ରମାଣ କରିବା ବିଷୟରେ ନୁହେଁ, ବରଂ ଏହା ପାରସ୍ପରିକ ସମ୍ମାନ, ବିଶ୍ୱାସ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଗଠନ କରିବା ପାଇଁ ଉଦ୍ଦିଷ୍ଟ। ଭାରତର ଇତିହାସ ଆମକୁ ଏହିପରି ଆଲୋଚନାର ଗୁରୁତ୍ୱ ବିଷୟରେ ଦର୍ଶାଇଥାଏ। ବିବିଧତା ମଧ୍ୟରେ ଏକତାର ଧାରଣା ଦେଶର ପରିଚୟର କେନ୍ଦ୍ରବିନ୍ଦୁ ରହିଆସିଛି। ମହାତ୍ମା ଗାନ୍ଧୀଙ୍କ ପରି ନେତାମାନେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ସମସ୍ତ ଧର୍ମ ସତ୍ୟ ବହନ କରେ ଏବଂ ସବୁ ଧର୍ମକୁ ସମ୍ମାନ ଭାବରେ ସମ୍ମାନ କରାଯିବା ଉଚିତ। ଗାନ୍ଧିଜୀ ବିଭିନ୍ନ ଧର୍ମର ଲୋକଙ୍କ ସହିତ ଯୋଗାଯୋଗ କରୁଥିଲେ ଏବଂ ସଦ୍ଭାବକୁ ଉତ୍ସାହିତ କରୁଥିଲେ। ସେହିପରି ମୌଲାନା ଅବୁଲ କଲାମ ଆଜାଦ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଶକ୍ତି ଏହାର ସାଧାରଣ ସଂସ୍କୃତିରେ ନିହିତ, ଯେଉଁଠାରେ ବହୁ ଧର୍ମ ଶାନ୍ତିପୂର୍ଣ୍ଣ ଭାବରେ ସହବସ୍ଥାନ କରନ୍ତି। ସର୍ବଧର୍ମ ଆଲୋଚନାର ସବୁଠାରୁ ବଡ଼ ଲାଭ ହେଉଛି ଏହା ଭୟ ଏବଂ ଭୁଲ ବୁଝାମଣାକୁ ହ୍ରାସ କରିଥାଏ। ପ୍ରାୟତଃ ଲୋକମାନେ ଯାହା ଜାଣନ୍ତି ନାହିଁ ତାହା ଭୟ କରନ୍ତି। ଯେତେବେଳେ ବିଭିନ୍ନ ଧର୍ମର ବ୍ୟକ୍ତିମାନେ ପରସ୍ପର ସହିତ ପାରସ୍ପରିକ ଆଲୋଚନା କରନ୍ତି, ସେମାନେ ପରସ୍ପରକୁ ଲେବଲ ଭାବରେ ଦେଖିବା ପରିବର୍ତ୍ତେ ମଣିଷ ଭାବରେ ଦେଖିବା ଆରମ୍ଭ କରନ୍ତି। ଜଣେ ହିନ୍ଦୁ ଜଣେ ମୁସଲମାନଙ୍କ ସହ କଥାବାର୍ତ୍ତା କରୁଥିବା, ଜଣେ ଖ୍ରୀଷ୍ଟିଆନ ଜଣେ ଶିଖଙ୍କ କଥା ଶୁଣୁଥିବା, କିମ୍ବା ଜଣେ ଜୈନ ଜଣେ ବୌଦ୍ଧଙ୍କ ସହ ଜଡ଼ିତ ହେଉଥିବା, ଏହି ସରଳ ଆଲୋଚନା ଦୀର୍ଘଦିନ ଧରି ପ୍ରଚଳିତ ରୀତିଧାରଣାକୁ ଭାଙ୍ଗିପାରେ। ଯେତେବେଳେ ଲୋକମାନେ ସିଧାସଳଖ ପରସ୍ପରଠାରୁ ଶୁଣନ୍ତି, ସେମାନେ ଅନୁଭବ କରନ୍ତି ଯେ ଦୟା, ସଚ୍ଚୋଟତା, କରୁଣା ଏବଂ ମାନବତା ପ୍ରତି ସମ୍ମାନ ଭଳି ଅନେକ ମୂଲ୍ୟ ପରସ୍ପର ସହିତ ବାଣ୍ଟି ହୋଇଥାଏ। ଆଜିର ଡିଜିଟାଲ ଯୁଗରେ ଭୁଲ ସୂଚନା ଦ୍ରୁତଗତିରେ ବ୍ୟାପିଥାଏ। ସାମାଜିକ ଗଣମାଧ୍ୟମ କେତେକ ସମୟରେ ବିଭାଜନକାରୀ କାହାଣୀକୁ ବୃଦ୍ଧି କରିଥାଏ, ଯାହା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିପାରେ। ମିଥ୍ୟା କାହାଣୀ କିମ୍ବା ଧାର୍ମିକ ଶିକ୍ଷାର ବିକୃତ ବ୍ୟାଖ୍ୟା ଅବିଶ୍ୱାସ ସୃଷ୍ଟି କରିପାରେ। ଆନ୍ତଃଧର୍ମ ଆଲୋଚନା ଏପରି କାହାଣୀର ଏକ ଶକ୍ତିଶାଳୀ ପ୍ରତିରୋଧ ଭାବରେ କାର୍ଯ୍ୟ କରେ। ଯେତେବେଳେ ସମ୍ପ୍ରଦାୟ ମଧ୍ୟରେ ଦୃଢ଼ ସମ୍ପର୍କ ଥାଏ, ଲୋକମାନେ ଗୁଜବକୁ ବିଶ୍ୱାସ କରିବାର ସମ୍ଭାବନା କମ୍ ଏବଂ ତଥ୍ୟ ଯାଞ୍ଚ କରିବାର ସମ୍ଭାବନା ଅଧିକ ଥାଏ। ଆଲୋଚନା ଦାୟିତ୍ୱ ଏବଂ ସଂଯୋଗର ଭାବନା ସୃଷ୍ଟି କରେ, ଯାହା ସମାଜକୁ ସହଜରେ ବିଭାଜିତ ହେବାରୁ ରକ୍ଷା କରେ। ଆନ୍ତଃଧର୍ମ ଆଲୋଚନାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ମୌଳବାଦ ଏବଂ ଉଗ୍ରବାଦକୁ ରୋକିବା। ଯେତେବେଳେ ବ୍ୟକ୍ତିମାନେ ଏକାକୀ କିମ୍ବା ଭୁଲ ବୁଝାମଣା ଅନୁଭବ କରନ୍ତି, ସେମାନେ ଉଗ୍ରବାଦୀ ଚିନ୍ତାଧାରା ପ୍ରତି ଦୁର୍ବଳ ହୋଇପାରନ୍ତି, ଯାହା ସେମାନଙ୍କ ପରିଚୟକୁ ଦୁରୁପଯୋଗ କରେ। ଆଲୋଚନା ଏପରି ଏକ ପ୍ଲାଟଫର୍ମ ପ୍ରଦାନ କରେ ଯେଉଁଠାରେ ଅଭିଯୋଗଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବରେ ପ୍ରକାଶ କରାଯାଇପାରିବ ଏବଂ ଗଠନମୂଳକ ଭାବରେ ସମାଧାନ କରାଯାଇପାରିବ। ଏହା ଏପରି ଏକ ପରିବେଶ ସୃଷ୍ଟି କରେ ଯେଉଁଠାରେ ଲୋକମାନେ ଶୁଣାଯାଉଥିବା ଏବଂ ମୂଲ୍ୟବାନ ଅନୁଭବ କରନ୍ତି, ଯାହା କ୍ଷତିକାରକ ପଥ ଆଡ଼କୁ ମୁହାଇବାର ସମ୍ଭାବନାକୁ ହ୍ରାସ କରିଥାଏ। ଆନ୍ତଃଧର୍ମ ଆଲୋଚନା ମଧ୍ୟ ଭାରତର ସମ୍ବିଧାନର ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡ଼ିତ। ସମ୍ବିଧାନ ଧର୍ମର ସ୍ୱାଧୀନତାକୁ ସୁନିଶ୍ଚିତ କରେ ଏବଂ

ବହନ କରନ୍ତି। ସେମାନେ ପ୍ରାୟତଃ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ସ୍ୱର। ଯେତେବେଳେ ସେମାନେ ଶାନ୍ତି, ସମ୍ମାନ ଏବଂ ସହାବସ୍ଥାନର ବାର୍ତ୍ତାକୁ ପ୍ରୋତ୍ସାହିତ କରନ୍ତି, ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ବିଭିନ୍ନ ଧର୍ମର ନେତାମାନଙ୍କ ଦ୍ୱାରା ମିଳିତ ବିବୃତ୍ତି ଏକ ମଞ୍ଚରେ ସ୍ଥାନ ଗ୍ରହଣ ଏବଂ ସହଯୋଗୀ ସାମାଜିକ କାର୍ଯ୍ୟ ଏକ ଦୃଢ଼ ବାର୍ତ୍ତା ଦେଇପାରେ ଯେ ପାର୍ଥକ୍ୟ ସତ୍ତ୍ୱେ ଏକତା ସମ୍ଭବ। ତଥାପି ସର୍ବଧର୍ମ ଆଲୋଚନା ସବୁବେଳେ ସହଜ ନୁହେଁ। ଏଥିପାଇଁ ଧୈର୍ଯ୍ୟ, ଖୋଲା ମନ ଏବଂ ମତଭେଦ ଥିଲେ ମଧ୍ୟ ଶୁଣିବାକୁ ଇଚ୍ଛା ରହିବା ଆବଶ୍ୟକ। କେତେକ ସମୟରେ, ବିଶେଷ କରି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ସମୟରେ ଆଲୋଚନା ଅସହଜ ହୋଇପାରେ। ତଥାପି ଆଲୋଚନାକୁ ଏଡ଼ାଇ ଦେବା ଦ୍ୱାରା ବିଭାଜନ ଆହୁରି ଗଭୀର ହୋଇଥାଏ। ସଚ୍ଚୋଟ ଏବଂ ସମ୍ମାନଜନକ ଆଲୋଚନା କଷ୍ଟକର ହେଲେ ମଧ୍ୟ ଦୀର୍ଘକାଳୀନ ସମନ୍ୱୟ ପାଇଁ ଏକାନ୍ତ ଆବଶ୍ୟକ। ଏହା ମଧ୍ୟ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆନ୍ତଃଧର୍ମ ଆଲୋଚନା କେବଳ ଉଚ୍ଚବର୍ଗ କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନୁହେଁ। ଏହା ତୃଣମୂଳ ସ୍ତରରେ, ଯଥା ଗ୍ରାମ, ଛୋଟ ସହର ଏବଂ ସହରାଞ୍ଚଳରେ ପହଞ୍ଚିବା ଉଚିତ। ସାଧାରଣ ଲୋକମାନେ ପରସ୍ପର ସହିତ ଅର୍ଥପୂର୍ଣ୍ଣ ଭାବରେ ଜଡ଼ିତ ହେଲେ ପ୍ରକୃତ ପରିବର୍ତ୍ତନ ଘଟିଥାଏ। ମହିଳା, ଯୁବପିଢ଼ି ଏବଂ ଅବହେଳିତ ସମ୍ପ୍ରଦାୟର ଅଂଶଗ୍ରହଣକୁ ସୁନିଶ୍ଚିତ କରି ଅନ୍ତର୍ଭୁକ୍ତି ଏପରି ପ୍ରୟାସର ମୂଳରେ ରହିବା ଉଚିତ। ଶେଷରେ, ଆନ୍ତଃଧର୍ମ ଆଲୋଚନା କେବଳ ବିବିଧତା ପରିଚାଳନା ପାଇଁ ଏକ ଉପକରଣ ନୁହେଁ, ଏହା ଏକ ଦୃଢ଼ ଏବଂ ସଂହତିପୂର୍ଣ୍ଣ ସମାଜ ଗଠନର ମୂଳଦୁଆ। ଭାରତ ଭଳି ଦେଶରେ, ଯେଉଁଠାରେ ଅନେକ ପରିଚୟ ସହାବସ୍ଥାନରେ ରହିଥାଏ, ଆଲୋଚନା ହେଉଛି ଏକ ସେତୁ ଯାହା ପାର୍ଥକ୍ୟକୁ ସଂଯୋଗ କରେ ଏବଂ ସେଗୁଡ଼ିକୁ ଶକ୍ତିରେ ପରିଣତ କରେ। ଏହା ଆମକୁ ମନେ ପକାଇ ଦିଏ ଯେ ଆମର ଧର୍ମ ଭିନ୍ନ ହୋଇପାରେ, କିନ୍ତୁ ଆମର ମାନବତା ଅଂଶୀଦାର। ପରସ୍ପରକୁ ଶୁଣି, ପରସ୍ପରକୁ ସମ୍ମାନ କରି ଏବଂ ଏକାଠି କାମ କରି ଆମେ ଏପରି ଏକ ସମାଜ ସୃଷ୍ଟି କରିପାରିବା ଯେଉଁଠାରେ ବିବିଧତାକୁ ଭୟ ନୁହେଁ, ବରଂ ଉତ୍ସାହ ସହକାରେ ପାଳନ କରାଯାଏ।

ଶ୍ରୋତବନ୍ଧୁ, ଏଇଠି ଶେଷ ହେଲା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଛି ଏହାର 385ତମ ଭାଗ। ପ୍ରଯୋଜନାରେ ଅଛନ୍ତି ସୁହାସ ମହାନ୍ତି।

ଉଦ୍ଧବ ନନ୍ଦ ଯଶୋଦାଙ୍କ ଆଗରେ ଶ୍ରୀକୃଷ୍ଣଙ୍କ ଭଗବତ୍ତା ଉପସ୍ଥାପନ କରିଛନ୍ତି। ସେ ଜଗତର ନିମିତ୍ତ କାରଣ ଏବଂ ଉପାଦାନ କାରଣ ଇତ୍ୟାଦି ଇତ୍ୟାଦି। କୃଷ୍ଣ ସ୍ୱୟଂ ଭଗବାନ, ଏମିତି ବୁଝାଉ ବୁଝାଉ ରାତି ପାଇଛି। ସକାଳୁ ବ୍ରଜାଙ୍ଗନାମାନେ ନନ୍ଦଦ୍ୱାରରେ ରଥଟିକୁ ଦେଖିଛନ୍ତି। ସେମାନେ ଉଦ୍ଧବଙ୍କୁ ଭିଡ଼ିଛନ୍ତି, କାନ୍ଦିଛନ୍ତି, ଅଭିଯୋଗ ବାଢ଼ିଛନ୍ତି। ବୃନ୍ଦାବତୀ ଗୋଟିଏ ଭ୍ରମର ଗୁଣୁଗୁଣୁ ହେବାର ଦେଖି ତାକୁ ଉପଲକ୍ଷ କରି କୃଷ୍ଣଙ୍କ ବିରୁଦ୍ଧରେ ନାନାବିଧ ଆକ୍ଷେପ ଏବଂ ଅଭିଯୋଗ ପ୍ରକାଶ କରୁଛନ୍ତି।

ଗୋପୀ ଗୋପାଳ ଭାବ ଜାଣି କୃଷ୍ଣଙ୍କୁ କହେ ପୁଣ ପୁଣି, ବସୁଦେବର ପାଶେ ଯାଇ ଆନନ୍ଦେ ରାମଙ୍କୁ ବସାଇ, ଗୋପୀଙ୍କ ଉପହାର ଦ୍ରବ୍ୟ ନିକଟେ ଥୋଇଲା ଉଦ୍ଧବ, ଦେଖି ଆନନ୍ଦ ବସୁଦେବ ହସନ୍ତି ଶ୍ରୀରାମ ମାଧବ। ଉଦ୍ଧବ କହେ କଥା ମାନ, ତୋଷ ହୋଇଲେ ଭଗବାନ, ବ୍ରାହ୍ମଣ ଦାସ ଜଗନ୍ନାଥ, ଗୀତ ବିନୋଦେ ଭାଗବତ। ଇତି ଶ୍ରୀମଦ୍ ଭାଗବତେ।

ଶ୍ରୋତାନ୍ଧୁ ପରବର୍ତ୍ତୀ ଗୀତଟି ଶୁଣିବା କଟିଯିବ ଗ୍ରହଦଶା ଗୀତଟିକୁ ଗାଇଛନ୍ତି ଜୀବନାନନ୍ଦ ଅଧିକାରୀ ଏବଂ ରଚନା କରିଛନ୍ତି ବିକାଶ ଶୁକ୍ଲା।

ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ଦିନ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ମା ଘଟଗାଁ ତାରିଣୀ ଓଡ଼ିଆ ଭଜନ ଆଲବମ୍ରୁ ଧର୍ମ ଧରଣରେ। ଗୀତଟିକୁ ଗାଇଛନ୍ତି ଦିବାକର ମହାନ୍ତି ଏବଂ ରଚନା କରିଛନ୍ତି ଭାରତୀ କୃଷ୍ଣ।

ସ୍ୱତନ୍ତୁ ପରବର୍ତ୍ତୀ ଗୀତଟି ଶୁଣିବା। ଯିଏ ଯେଉଁଠି ଡାକେ ଗୀତଟିକୁ ଗାଇଛନ୍ତି ସୁଭା ଦାସ ଏବଂ ରଚନା କରିଛନ୍ତି ଭାରତୀ କୃଷ୍ଣ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

ଶ୍ରୋତବନ୍ଧୁ, ଏଠି ଶେଷ ହେଲା ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ ଏବଂ ପରେ ପରେ ଉଦୟ ଭାରତ କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ। ବର୍ତ୍ତମାନ ଶୁଣିବା ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ପ୍ରତିଷ୍ଠାନ ଅଧିନିୟମ 1956, କୋଠା ଏବଂ ଅନ୍ୟ ନିର୍ମାଣ ଶ୍ରମିକ ଅଧିନିୟମ 1996, କଳକାରଖାନା ବିବାଦ ଅଧିନିୟମ 1947, ଓଡ଼ିଶା ଶ୍ରମିକ କଲ୍ୟାଣ ପାଣ୍ଠି ଅଧିନିୟମ 2005, ଆନ୍ତଃରାଜ୍ୟ ଦାଦନ ଶ୍ରମିକ ଅଧିନିୟମ 1979, ମାତୃତ୍ୱ ସହାୟତା ଅଧିନିୟମ 1961, ଶିଶୁ ଶ୍ରମିକ ନିରୋଧ ଅଧିନିୟମ 1986 ଏବଂ କର୍ମଚାରୀ ରାଜ୍ୟ ବୀମା ଆଇନ। ଓଡ଼ିଶା ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା, ପିଲାଙ୍କ ପାଇଁ ବାର୍ଷିକ 40,000 ଟଙ୍କାର ଶିକ୍ଷା ସହାୟତା, ଶ୍ରମିକଙ୍କ ଝିଅ ବା ମହିଳା ଶ୍ରମିକଙ୍କ ବିବାହ ପାଇଁ 50,000 ଟଙ୍କାର ସହାୟତା, 10,000 ଟଙ୍କାର ମାତୃତ୍ୱ ସହାୟତା, ଚିକିତ୍ସା ପାଇଁ ସହାୟତା, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 2,00,000 ଟଙ୍କାର ସହାୟତା, ସାଧାରଣ ଭାବରେ ମୃତ୍ୟୁ ପାଇଁ 1,00,000 ଟଙ୍କାର ସହାୟତା ଏବଂ ଯନ୍ତ୍ରପାତି ବା ନିର୍ମାଣ ଉପକରଣ କ୍ରୟ ପାଇଁ ସହାୟତା। ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ଏ ସମସ୍ତ କଲ୍ୟାଣକାରୀ ଯୋଜନା କେବଳ ନିର୍ମାଣ ଶ୍ରମିକଙ୍କ ପାଇଁ ଥିଲା, ଅନ୍ୟ ବର୍ଗର ଶ୍ରମିକଙ୍କ ପାଇଁ ଏହା ଉପଲବ୍ଧ ନୁହେଁ। ଏହାର କାରଣ କାହାରିକୁ ଜଣା ନାହିଁ। ଏସବୁ ଭଲ ଓ ସୁନ୍ଦର ଯୋଜନା, କେତେକ ଶ୍ରମିକ ପଞ୍ଜୀକୃତ ହୋଇନଥିବାରୁ ଏସବୁ ସୁବିଧାରୁ ବଞ୍ଚିତ ହୋଇଥାନ୍ତି। ଏ ସମସ୍ତ ଅନୁଷ୍ଠାନ ଆଇନ ଯୋଜନା ଥିବା ସତ୍ତ୍ୱେ ଶ୍ରମିକମାନେ ତାଙ୍କର ଅଧିକାର ସଠିକ ଭାବରେ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ମଧ୍ୟ ହୁଏ। ଏଣୁ ଅନୁଷ୍ଠାନ ସବୁକୁ ଅଧିକ ଦକ୍ଷ ଏବଂ କ୍ରିୟାଶୀଳ କରିବା ସାଙ୍ଗକୁ ପ୍ରଚଳିତ ଆଇନକୁ କଡ଼ାକଡ଼ି ଲାଗୁ କରିବା, ସାଙ୍ଗକୁ ଆବଶ୍ୟକ ସ୍ଥଳେ ନୂତନ ନିୟମ ପ୍ରଣୟନ କରି ଶ୍ରମିକମାନଙ୍କର ଅଧିକାରକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ଯେମିତିକି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶ୍ରମିକଙ୍କ କାମ କରିବାର ଅଧିକାରକୁ ସୁନିଶ୍ଚିତ କରାଯାଉ, ଶ୍ରମିକମାନଙ୍କୁ ତାଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯାଉ, ଦିନକୁ ସର୍ବାଧିକ 8 ଘଣ୍ଟା ଓ ସପ୍ତାହକୁ 6 ଦିନର କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରାଯାଉ, ସାପ୍ତାହିକ ଛୁଟି ବେତନ ଯୁକ୍ତ ହେଉ, ଦୁର୍ଘଟଣା ଜନିତ ଭିନ୍ନ କ୍ଷମତା ଯୋଗୁଁ କାର୍ଯ୍ୟ ପାଇଁ ଅଯୋଗ୍ୟ ହୋଇଗଲେ ଅବା ଅକାଳ ମୃତ୍ୟୁ ପରେ ପରିବାର ଭରଣ ପୋଷଣ ପାଇଁ ବୀମା ବାଧ୍ୟତାମୂଳକ କରାଯାଉ, ଏକ ଉତ୍ତମ ଜୀବନଯାପନ ପାଇଁ ଆବଶ୍ୟକ ମଜୁରୀ ସ୍ଥିର କରିବା ସହିତ ମୁଦ୍ରାସ୍ଫୀତି ଓ ଅନୁଷ୍ଠାନ ବା କମ୍ପାନୀର ଲାଭ ଆଧାରରେ ମଜୁରୀ ବା ବେତନ ହାର ନିର୍ଦ୍ଧାରଣ କରାଯାଉ, ସବୁ ବର୍ଗର ଶ୍ରମିକଙ୍କ ପଞ୍ଜୀକରଣ କରାଯାଉ ଏବଂ ସମସ୍ତଙ୍କୁ ସମାନ ପ୍ରକାର ସହଯୋଗ ସହାୟତା ଦିଆଯାଉ, ସବୁ ବର୍ଗର ଶ୍ରମିକଙ୍କ ପିଲା ଓ ପରିବାରକୁ ଶିକ୍ଷା ଚିକିତ୍ସା ବିବାହ ବାସଗୃହ ପ୍ରଭୃତି ସହାୟତା ପ୍ରଦାନ କରାଯାଉ, ରୋଗର ଚିକିତ୍ସା ଅବା ଅନ୍ୟ କେତେକ ଜରୁରୀକାଳୀନ ପରିସ୍ଥିତିରେ ଛୁଟି ସବୈତନିକ ହେଉ, ଶ୍ରମିକଙ୍କ ବେତନ ଏବଂ ଅନ୍ୟ ସୁବିଧା ସୁଯୋଗ ପୁରୁଷ ଓ ମହିଳା ଆଧାରରେ ସ୍ଥିର କରା ନ ଯାଉ, ସମାନ କାମକୁ ସମାନ ଦରମା ସୁନିଶ୍ଚିତ ହେଉ, ଶିଶୁ ଶ୍ରମିକ ବାଧ୍ୟତାମୂଳକ ଶ୍ରମିକ ଓ ଦାଦନ ଶ୍ରମିକ ପ୍ରଭୃତି ଉପରେ ରୋକ ଲଗାଯାଉ। ଶ୍ରମିକଙ୍କ ଅଧିକାର ସୁରକ୍ଷା କେବଳ ଏକ ଆଇନ ନୁହେଁ, ବରଂ ନୀତି ଓ ଆର୍ଥିକ ଦୃଷ୍ଟିରୁ ଅପରିହାର୍ଯ୍ୟ। ଶ୍ରମିକଙ୍କୁ ସମ୍ମାନ ଓ ସୁରକ୍ଷା ଦେଶ ପ୍ରଗତିର ପୁଞ୍ଜି ବୋଲି ବୁଝାଯାଏ। ପ୍ରତ୍ୟେକ ଶ୍ରମିକର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ଏବଂ ତାଙ୍କୁ ସମ୍ମାନ ଦେବା ସମାଜ ଓ ଦେଶର କର୍ତ୍ତବ୍ୟ। ଯେତେବେଳେ ଭାରତ ସରକାର ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି, ସେତେବେଳେ ପ୍ରତି ଶ୍ରମିକକୁ ସମ୍ମାନ ସହିତ ବଞ୍ଚିବାର ଅଧିକାର ଦେବାର ଆବଶ୍ୟକତା ରହିଛି।

ଶୁଣୁଥିଲେ ଆଲୋଚନା ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଅନୁଶାସନ ସଚିବ ଡମ୍ବରୁଧର ଘଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ କପାର ଉତ୍ପାଦନ ବୃଦ୍ଧି ପାଇଁ କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଏବଂ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଶ୍ରୀ

ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନିବେଶକଙ୍କୁ ଆକୃଷ୍ଟ କରି ଓଡ଼ିଶାରେ ଶିଳ୍ପ ନିଯୁକ୍ତି ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସେ ଗୁଜରାଟଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାର ଶିଳ୍ପ ସାମର୍ଥ୍ୟ ସହ ପରିଚିତ କରାଇବା ଏବଂ ରାଜ୍ୟର ଅପରାଜେୟ ବିକାଶ ଯାତ୍ରାରେ ସହଭାଗୀ କରାଇବା ଗୁଜରାଟ ଗସ୍ତର ମୂଳ ଲକ୍ଷ୍ୟ। ଏହାସହ ଯୁବଶକ୍ତିଙ୍କ ପାଇଁ ନିଜ ମାଟିରେ ସମ୍ମାନଜନକ ଜୀବିକାର ସୁଯୋଗ ସୃଷ୍ଟି ଏବଂ ସମୃଦ୍ଧ ତଥା ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମାଝୀ ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାଠାରେ ରୋଡ୍ ଶୋ ରାଉଣ୍ଡ ଟେବୁଲ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗସ୍ତରେ ଯାଇଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦେଶର କପା ଚାଷୀମାନଙ୍କ ଉନ୍ନତି ତଥା କପାର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ 5,669 କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା 32 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହା 2026-27ରୁ 2030-31 ଆର୍ଥିକ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବୈଠକରେ ଯୋଗଦେଇ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ କୈନ୍ଦ୍ରିକ ସେବା ପ୍ରଦାନ, ଅଭିଯୋଗର ପ୍ରତିକାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପିତ ଦଳର ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି କରାଯିବ। ରାଜ୍ୟର ଜନସାଧାରଣଙ୍କୁ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଚେଷ୍ଟିତ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ରାଜ୍ୟର ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀର ସିଇଓମାନେ ଉପସ୍ଥିତ ଥିଲେ। ଭାରତରେ ଜାତିସଂଘର ଆବାସିକ ସଂଯୋଜକ ଷ୍ଟିଫେନ୍ ପ୍ରିସ୍ନର ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାର ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା କୃଷି ଶିଳ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରି ଦେଶ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ରାଜ୍ୟ ସରକାର କୃଷିକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଜଳବାୟୁ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଏବଂ କୃଷି ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ୟୁନେସ୍କୋ ଚିହ୍ନିତ ବିଶ୍ୱ ଐତିହ୍ୟସ୍ଥଳ ଏବଂ ରାଣୀପୁର ଝରିଆଲ ଓ ହରିଶଙ୍କର ଭଳି ପର୍ଯ୍ୟଟନ ସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାକୁ ଅକ୍ଷୟ ଶକ୍ତିର କେନ୍ଦ୍ର ଭାବେ ଗଢ଼ି ତୋଳିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଜାତିସଂଘର ସହଯୋଗ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟିୟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁଣ୍ଡର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ଏହା ବ୍ୟତୀତ ଇଚ୍ଛାପୁର ପଲାସାକୁ ପୂର୍ବତଟ ରେଳବାଇ ଅଧୀନରୁ ବାହାର କରାଯାଇ ବିଶାଖାପାଟଣା ରେଳ ଡିଭିଜନରେ ସାମିଲ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିତ୍ତିଭୂମି ବିକାଶ ପାଇଁ ସରକାର ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଉପପରିବହନ ଆୟୁକ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ଆଜି ସମୀକ୍ଷା ବୈଠକ କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା, ସଚେତନତା ଓ ଏନ୍ଫୋର୍ସମେଣ୍ଟ ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟ୍ନେସ୍ ପ୍ରଦାନ ପ୍ରକ୍ରିୟା ସ୍ୱଚ୍ଛତା ଅବଲମ୍ବନ କରିବାକୁ ଶ୍ରୀ ଠାକୁର ନିର୍ଦ୍ଦେଶ ଦେଇଛନ୍ତି।
ସଚେତନ ନାଗରିକଙ୍କ ସହଯୋଗ ନେଇ ସଡ଼କ ସୁରକ୍ଷାକୁ

0: ଏକ ଅଭିଯାନରେ ପରିଣତ କରିବାକୁ ହେବ। ଆର୍ଟିଓ ମାନଙ୍କ ଦକ୍ଷତା ରିପୋର୍ଟରେ ଆଗାମୀ ଦିନରେ ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟର ଏକ ବିଶେଷ ଭୂମିକା ରହିବ ବୋଲି ଶ୍ରୀ ଠାକୁର କହିଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ସଂସ୍କାର ଉପରେ ଆୟୁକ୍ତ ସୂଚନା ପ୍ରଦାନ କରିବା ସହିତ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଆଜି ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଖିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ନିୟନ୍ତ୍ରଣ କକ୍ଷ ସ୍ଥାପନ, ଜନସାଧାରଣଙ୍କ ସୂଚନା ପାଇଁ ଏଲ୍ଇଡି ସ୍କ୍ରିନ୍, ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ରଥଯାତ୍ରା ଏବଂ ସୁନାବେଶ ସମୟରେ ରାସ୍ତାରେ କଟକଣା ଲାଗୁ ସମ୍ପର୍କରେ ଗୁଗୁଲ୍ ମ୍ୟାପ୍ରେ ସୂଚନା ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଓଡ଼ିଆ ସଂସ୍କୃତି, ଭାଷା, ସାହିତ୍ୟ, ଇତିହାସର ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ଡିଜିଟାଇଜେସନ୍ ମାଧ୍ୟମରେ ସଂରକ୍ଷଣ, ଉନ୍ନତିକରଣ ଓ ମାନବୃଦ୍ଧି କରିବା, କୃତ୍ରିମ ବୁଦ୍ଧିମତା ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏକ ମଡେଲ ଡିଜିଟାଲ୍ ଭାଷା ଭଣ୍ଡାର ପ୍ରସ୍ତୁତ କରିବା ଉପରେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ବହୁମୂଲ୍ୟ ସାହିତ୍ୟ କୃତିକୁ ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀ ଅନୁବାଦ କରାଯିବା ସହ ଓଡ଼ିଆ ଭାଷା ଭଣ୍ଡାରରେ ଉପଲବ୍ଧ ତଥ୍ୟକୁ ୱିକିପିଡ଼ିଆ, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ମୁକ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଆଦର୍ଶ ଗ୍ରାମ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ସହିତ ଭିଭି ଜିରାମଜୀ ଯୋଜନାରେ ଶ୍ରମିକଙ୍କ ପାଇଁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରିବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ। ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରଳାଖେମୁଣ୍ଡି ସହର ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଗଜପତି ଜିଲ୍ଲାର 7ଟି ଗ୍ରାମ ପ୍ରଭାବିତ ହେବ। ଆୟୋଜିତ ଜନଶୁଣାଣିରେ ପାରଳା ଖାସ୍ପା, ହାତୀବାଡ଼ି, ଗୋପୀନାଥପୁର ଏବଂ ରେଲିସାହିର ଗ୍ରାମବାସୀମାନେ ଯୋଗଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ଆବଶ୍ୟକତା ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରନ୍ଧନ ଗ୍ୟାସ୍ର କଳାବଜାରୀକୁ ରୋକିବା ଏବଂ ଅବ୍ୟର୍ଥ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଶିଖପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଏକ ସଚେତନତା ଓ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପାଣିପାଗ, ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ 3-ଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ କପାର ଉତ୍ପାଦନ ବୃଦ୍ଧି ପାଇଁ କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଜୁନ୍ 1ରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସ୍ୱାସ୍ଥ୍ୟ ସୁବିଧାରେ ଅଗ୍ନି ସୁରକ୍ଷା, ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିରାପଦ ସ୍ୱାସ୍ଥ୍ୟସେବା ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଅଗ୍ନି ସୁରକ୍ଷା ସପ୍ତାହ ପାଳନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆନୁକୂଲ୍ୟରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ସହଭାଗିତାରେ ଗତକାଲିଠାରୁ ଦେଶବ୍ୟାପୀ ପାଳନ କରାଯାଉଥିବା ଏହି ସପ୍ତାହ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱାସ୍ଥ୍ୟ ସୁବିଧାରେ ଅଗ୍ନି ସୁରକ୍ଷା ଶୀର୍ଷକ ଏକ ପ୍ରତିଜ୍ଞା ସମାରୋହ ପାଳନର এই অব

ଅବସରରେ ଶୁଭାରମ୍ଭ ମଧ୍ୟ ହୋଇଛି। ଅଗ୍ନି ନିରାପତ୍ତା ନେଇ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଏନେଇ ଜନସଚେତନତା ବୃଦ୍ଧି ସପ୍ତାହ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ ଗତକାଲି ନୂଆଦିଲ୍ଲୀଠାରେ ଏହି ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ଅଗ୍ନି ନିରାପତ୍ତା ସପ୍ତାହର ବିଷୟବସ୍ତୁ ରହିଛି ସୁରକ୍ଷିତ ବିଦ୍ୟାଳୟ, ନିରାପଦ ହସ୍ପିଟାଲ ଏବଂ ଏକ ଅଗ୍ନି ନିରାପତ୍ତା ସଚେତନ ସମାଜ। ଅଗ୍ନି ନିରାପତ୍ତା ପାଇଁ ଏକାଠି ଦେଶବ୍ୟାପୀ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ଅଗ୍ନିକାଣ୍ଡ ଭୟାବହତାରୁ ସୁରକ୍ଷିତ ରଖିବା ନେଇ ଆମ ସମସ୍ତଙ୍କର ସହଭାଗୀ ଓ ସାମୂହିକ ଦାୟିତ୍ୱକୁ ଏହି ପ୍ରସଙ୍ଗ ସ୍ମରଣ କରାଉଛି। ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଅବସରରେ ଏ ସଂକ୍ରାନ୍ତ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗଗୁଡ଼ିକର ସମୀକ୍ଷା ମଧ୍ୟ କରାଯାଉଛି। କୌଣସିଠାରେ ରହିଯାଇଥିବା ଶୂନ୍ୟସ୍ଥାନ କିମ୍ବା ଅସଙ୍ଗତିକୁ ଚିହ୍ନଟ କରିବା ସହ ଏହାକୁ ପ୍ରତିହତ କରିବା ପାଇଁ ଏହି ସପ୍ତାହ ସୁଯୋଗ ପ୍ରଦାନ କରୁଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟରତ ବିଭିନ୍ନ ବର୍ଗର ବୃତ୍ତିଧାରୀଙ୍କୁ ଏହି ସପ୍ତାହ ପାଳନ ଅବସରରେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବିକାଶର ଲକ୍ଷ୍ୟ ରଖାଯାଇଛି। ତାଲିମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ କାର୍ଯ୍ୟରତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକୁ ନିୟମିତ ଭାବରେ IHIP ପୋର୍ଟାଲରେ ନିରାପତ୍ତା ସମ୍ପର୍କିତ ଅଡିଟ୍ ବିବରଣୀ ଅପଲୋଡ୍ କରିବାକୁ କୁହାଯାଇଛି। ଏହାଦ୍ୱାରା ନିରାପତ୍ତା ସମ୍ପର୍କିତ ଅନୁପାଳନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ପ୍ରତିଷ୍ଠାନଗୁଡ଼ିକ ଅଧିକ ସଶକ୍ତ ହୋଇପାରିବେ। ସୁରକ୍ଷିତ ମାନଦଣ୍ଡ ବଜାୟ ରଖିବାରେ ଏଭଳି ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହେବ। ଗତକାଲିର ଉଦ୍ଘାଟନୀ ସମାରୋହରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ 50,000 ଅଧିକ କର୍ମଚାରୀ ଆଇଗଟ୍ ଅଗ୍ନି ନିରାପତ୍ତା ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏଥିରେ ସରକାରୀ ପ୍ରତିଷ୍ଠାନର ଅନେକ ଅଧିକାରୀଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ଅଛନ୍ତି। ଦେଶରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଏଭଳି ଜନଭାଗିଦାରିତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ପାଇଁ ଏକ ସକ୍ରିୟ ତଥା ସୁବ୍ୟବସ୍ଥିତ ଆଧାରିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ସମାରୋହରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏଥିପାଇଁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯିବ। ଦକ୍ଷତା ବୃଦ୍ଧି ଏବଂ ଜିଲ୍ଲାସ୍ତରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ କେତେକ ଆଞ୍ଚଳିକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନର ବ୍ୟବସ୍ଥା ହୋଇଛି। ଦେଶର ହସ୍ପିଟାଲଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ପରିବେଶକୁ ପ୍ରତିନିଧିତ୍ୱ କରୁଥିବା ବେଳେ ସେଠାରେ ସାମାନ୍ୟ ତ୍ରୁଟି ଗୁରୁତର ପରିଣାମ ଆଣିପାରେ। ତେଣୁ ଅଗ୍ନି ନିରାପତ୍ତା ସମ୍ପର୍କିତ ସୁରକ୍ଷା ମାନଦଣ୍ଡ ସୁନିଶ୍ଚିତ କରିବା ପାଇଁ ନିୟମିତ ଯାଞ୍ଚ ଏବଂ ଦକ୍ଷତା ବିକାଶର କଠୋର ଅନୁପାଳନ ଜରୁରୀ। ଅଗ୍ନିକାଣ୍ଡ ଘଟଣାଗୁଡ଼ିକୁ ପ୍ରତିହତ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଜରୁରୀକାଳୀନ ପଦକ୍ଷେପକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତି, ସମନ୍ୱୟ ଏବଂ ନିରନ୍ତର ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟସେବା ସୁବିଧାରେ ଅଗ୍ନି ନିରାପତ୍ତା ଏବଂ ଜୀବନ ସୁରକ୍ଷା ଆଧାରିତ ଜାତୀୟ ନିର୍ଦ୍ଦେଶାବଳୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରାଯାଇଛି। ବିଭିନ୍ନ ପ୍ରମୁଖ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଏହି ନିର୍ଦ୍ଦେଶାବଳୀ ବିକଶିତ ହୋଇଛି। ଅଗ୍ନି ନିରାପତ୍ତା କ୍ଷେତ୍ରରେ ଦୃଢ଼ ଏବଂ ବ୍ୟାପକ ପଦକ୍ଷେପକୁ ଏହି ନିର୍ଦ୍ଦେଶାବଳୀ ସୁନିଶ୍ଚିତ କରୁଛି। ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନଗୁଡ଼ିକରେ ରହିଥିବା ଜରୁରୀ ସେବା ପ୍ରଦାନ କେନ୍ଦ୍ରଗୁଡ଼ିକରେ ଏହାର କଠୋର ଅନୁପାଳନକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ବ୍ୟାପକ ଯାଞ୍ଚ ତାଲିକା ପ୍ରଦାନ କରାଯାଇଛି। ଏ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ କେତେକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରର ବୃତ୍ତିଗତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁରକ୍ଷା, ସଚେତନ ଓ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ କୁହାଯାଇଛି। ଫଳରେ ଦେଶବ୍ୟାପୀ ରୋଗୀ ସେବା ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପାଇଁ ଏକ ନିରାପଦ, ନିରନ୍ତର ଏବଂ ତ୍ୱରିତ ପ୍ରତିକ୍ରିୟାଶୀଳ ଇକୋସିଷ୍ଟମ ସୁନିଶ୍ଚିତ କରିବା ସମ୍ଭବପର ହୋଇପାରିବ। ସବୁପ୍ରକାର ନିୟମାବଳୀ, ପଦକ୍ଷେପ ଓ ତାଲିମ ପ୍ରଦାନ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଆକସ୍ମିକ ବିପଦ ପାଇଁ ଆମେ ନିଜେ ପ୍ରସ୍ତୁତ ରହିବା।

ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱାସ୍ଥ୍ୟ ଶିବିରରେ ଅଗ୍ନି ସୁରକ୍ଷା ଆଲେଖ୍ୟ ମୟୂରଞ୍ଜନ ମିଶ୍ର ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ଆପଣମାନେ କ'ଣ ଆଦିତ୍ୟ ନାରାୟଣ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଶିଳ୍ପ ସମୃଦ୍ଧି ଓ ଜୁଆନ ବର୍ଗଙ୍କ ଲାଗି ବ୍ୟାପକ ନିଯୁକ୍ତି ସୁଯୋଗ ତିଆର କରବାଟା ସରକାରଙ୍କର ପ୍ରାଥମିକତା। ଓଡ଼ିଶାର ପୁଞ୍ଜିନିବେଶ ବଢ଼ାବାର ଲାଗି ତିନିଦିନିଆ ଗୁଜୁରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ପଶ୍ଚିମବଙ୍ଗର ବିଧାୟକ ଦଳ ନେତା ବାଛିବାର ଲାଗି ବିଜେପି ତରଫରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି କେନ୍ଦ୍ରୀୟ ସହପର୍ଯ୍ୟବେକ୍ଷକ ଦାୟିତ୍ୱ। ନିରବଚ୍ଛିନ୍ନ ଆଉ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକେ ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ୍ ବିତରକ କମ୍ପାନୀମାନଙ୍କ ସହିତ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଆଉ ଆଇବା ମାସରେ 1 ତାରିଖରୁ କାର୍ଯ୍ୟକ୍ଷମ ହେବା ରାୟଗଡ଼ା ନୂଆ ରେଲ୍ ଡିଭିଜନ। ଏଥର ପୁରା ଖବର। ରାଜ୍ୟର ଶିଳ୍ପ ସମୃଦ୍ଧି ଓ ଜୁଆନ ବର୍ଗଙ୍କ ଲାଗି ବ୍ୟାପକ ନିଯୁକ୍ତି ସୁଯୋଗ ତିଆରି କରବାଟା ସରକାରଙ୍କର ସବୁନୁ ବଡ଼ ପ୍ରାଥମିକତା ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ପୁଞ୍ଜିନିବେଶକେ ବଢ଼ାବାର ଲାଗି ଶ୍ରୀ ମାଝୀ ଆଜିଠାନୁ ତିନିଦିନିଆ ଗୁଜୁରାଟ ଗସ୍ତଥି ଯାଇଛନ୍। ସେନ ପହଞ୍ଚିବା ଋତୁରୁ ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍, ନିବେଶକମାନଙ୍କୁ ଆକୃଷ୍ଟ କରିକରି ଓଡ଼ିଶାନ ଶିଳ୍ପ ନିଯୁକ୍ତିକେ ଆହୁରି ତୃପ୍ତି କରବାର ଲକ୍ଷ୍ୟଥି ସେ ଗୁଜୁରାଟନ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗଦେବେ। ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାର ଶିଳ୍ପ ସାମର୍ଥ୍ୟ ସହିତ ପରିଚିତ କରବାର ଆଉ ରାଜ୍ୟର ବିକାଶ ଯାତ୍ରାଥି ସହଭାଗୀ କରାବାର ତାଙ୍କର ଗୁଜୁରାଟ ଗସ୍ତର ମୂଳ ଲକ୍ଷ୍ୟ ଆଏ। ଇତାର ସହିତ ଯୁବଶକ୍ତିଙ୍କ ଲାଗି ନିଜର ମାଟିନ ସମ୍ମାନଜନକ ଜୀବିକା ସୁଯୋଗ ତିଆରି କରବାର ଆଉ ସମୃଦ୍ଧ ଆଉ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗେ ଇ ପଦକ୍ଷେପ ମାଇଲ ଖୁଣ୍ଟା ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗସ୍ତ ଅବସରରେ ଶ୍ରୀ ମୋଦି ଅହମ୍ମଦାବାଦ ମୁନ୍ଦ୍ରା ଆଉ ଭଦୌଦରାନ ରୋଡ୍ ଶୋ ରାଉଣ୍ଡ ଟେବୁଲ ବୈଠକ କରବାର ସହିତ ରାଜ୍ୟ ଶିଳ୍ପ ବିକାଶକେ ନେଇକରି ଉଦ୍ୟୋଗପତିମାନଙ୍କ ସାଙ୍ଗେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଗୁଜୁରାଟ ଗସ୍ତଥି ଯାଇଛନ୍। ଆଗନୁ ହାଇଦ୍ରାବାଦ ଆର୍ କୋଲକାତାନ ରାଜ୍ୟ ସରକାରଙ୍କ ତରଫରୁ ନିବେଶକ ସମ୍ମିଳନୀ ହୋଇଥିଲା। ପଶ୍ଚିମବଙ୍ଗ ଆଉ ଆସାମର ବିଧାୟକ ଦଳ ନେତା ନିର୍ବାଚନ ଲାଗି ବିଜେପି ତରଫରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗର ଦଳର ବରିଷ୍ଠ ନେତା ଆଉ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାବେ। ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାହନି ସେଠାରେ କେନ୍ଦ୍ରୀୟ ସହପର୍ଯ୍ୟବେକ୍ଷକ ଭାବେ ବଛା ହୋଇଛନ୍। ବିଜେପି ସଂସଦୀୟ ବୋର୍ଡ ବୈଠକଥି ଏହି ନେତାମାନଙ୍କ ନାଁକେ ଅନୁମୋଦନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଭୁବନେଶ୍ୱର ଲୋକସେବା ଭବନର ଶକ୍ତି ବିଭାଗର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଥି ଅଧ୍ୟକ୍ଷତା କରିଛନ୍। ରାଜ୍ୟ ହେଉଥିବାର ଖରା ଆର୍ କାଲବୈଶାଖୀ ଲାଗି ବିଭାଗର ପ୍ରସ୍ତୁତି ବାବଦେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସମୀକ୍ଷା କରିଛନ୍। ରାଜ୍ୟ ନିରବଚ୍ଛିନ୍ନ ଆଉ ଗୁଣାତ୍ମକ ବିଦ୍ୟୁତ୍ ଯୋଗାବାରଟାକେ ସୁନିଶ୍ଚିତ କରବାର ଲାଗି ବିଦ୍ୟୁତ୍ ବିତରକ କମ୍ପାନୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଗ୍ରାହକମାନଙ୍କର ଅଭିଯୋଗର ତୁର୍ତ୍ତି ସମାଧାନ, ରକ୍ଷଣାବେକ୍ଷଣଥି ଉଚ୍ଚା ଦର୍ଜାର ସାମଗ୍ରୀ ବ୍ୟବହାର ଆର୍ ସେବାଥି ନମ୍ରତା ରଖବାରକେ ଅଧିକାରୀମାନଙ୍କୁ କୁହାଯାଇଛି। ବିଦ୍ୟୁତ୍ ଭିତ୍ତିଭୂମି ପାଶେ ସୁରକ୍ଷା ନିୟମ ଅନୁପାଳନ ଆଉ କାଲବୈଶାଖୀ ସମୟଥି ଦୁର୍ଘଟଣାକେ ରୋକବାର ଲାଗି ପଦକ୍ଷେପ ନେବାକେ କୁହାଯାଇଛି। ବିଧାନସଭାମାନଙ୍କର କମିଟି ବାବଦ 2 ନମ୍ବର ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଆଜି ରାଜସ୍ଥାନର ଜୟପୁରନ ମୂଲ ହୋଇଛି। ମଧ୍ୟପ୍ରଦେଶର ବାଚସ୍ପତି ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାଥି ରାଜସ୍ଥାନ ବିଧାନସଭା ତରଫରୁ ହୋଇଥିବାର କାର୍ଯ୍ୟକ୍ରମଥି ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍। ସମ୍ମିଳନୀଥି ବିଧାନସଭାମାନଙ୍କର କମିଟି

ପୁରା କରବାର ଉପରେ ଜୋର ଦିଆଯାଇଛି। ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଆଉ ସାଂସ୍କୃତିକ ପରମ୍ପରାର ସ୍ଥିର ବିକାଶ ଲାଗି ଭିଲ୍ ଆଲୋଚନା ହୋଇଛି। ଜାତିସଂଘ ତରଫୁ ବୈଷୟିକ ସହଯୋଗ ଆର୍ ଦକ୍ଷତା ବଢ଼ାବାର୍ଥି ସମର୍ଥନ ଦିଆଯିବା ବୋଲି କୁହାଯାଇଛି। ଦେଶେ ବଳିଷ୍ଠ ଗବେଷଣା ଆଉ ନବସୃଜନ ପରିବେଶ ତିଆରି କରବାର୍ ଦିଗେ ସରକାରଙ୍କର ପ୍ରତିବଦ୍ଧତା ବାବଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନ IIT ମାଡ୍ରାସ ଟେକ୍ ସମ୍ମିଳନୀଥି ଉଦ୍ବୋଧନ ଦେଇକରି ନବସୃଜନ ଆଧାରିତ ଭବିଷ୍ୟତ ଗଠନ ଦିଗେ ଦେଶର ଗବେଷଣାତ୍ମକ ବ୍ୟବସ୍ଥାଥି ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍। ଗବେଷଣା ଖାଲି PhD ସନ୍ଦର୍ଭ ଆଉ ପତ୍ରପତ୍ରିକା ପ୍ରକାଶନ୍ତି ସୀମିତ ନାଇଁ ରହିକରି ସମାଜର କଲ୍ୟାଣ ଦିଗେ ନବସୃଜନାତ୍ମକ ହେବାର ଦରକାର। ସରକାର ଶିଳ୍ପ ଷ୍ଟାର୍ଟଅପ୍ ଆର୍ ଶିକ୍ଷା ପ୍ରତିଷ୍ଠାନମାନଙ୍କୁ ଗବେଷଣାର ବିକାଶ କ୍ଷେତ୍ରଥି ସହଯୋଗ କରବା ଲାଗି ଭିନ୍ ଭିନ୍ ଯୋଜନା ଜରିଏ 1,00,000 କୋଟି ଅନୁଦାନ ଦେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟ ସରକାର ଚଲତି ରବି ଋତୁ ଲାଗି ଆଗର ବଛର ବାଗିର ଇ ବଛର ଭିଲ୍ ଚାଷୀମାନଙ୍କନୁ ଧାନ ଘିନ୍ବେ। ଇ ମାସର 1 ତାରିଖନୁ June 30 ତକ ଏଥିର୍ଲାଗି ସମୟ ଧାରିଜ କରାଯାଇଛେ। ଚାଷୀମାନଙ୍କୁ ସେମାନଙ୍କ ଟୋକନ ମୁତାବକ ଧାରିଜ ତାରିଖଥି ଧାନ ଘିନା କେନ୍ଦ୍ରକେ ଧାନ ଆଣବାର୍ ଲାଗି ସରକାରଙ୍କ ତରଫୁ କୁହାଯାଇଛେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଇନ୍ପୁଟ୍ ସାହାଯ୍ୟ ବାବଦେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା 3,100 ଟଙ୍କା ଦେଉଛନ୍। ଧାନ ଘିନାର 48 ଘଣ୍ଟା ଭିତରେ ଚାଷୀମାନଙ୍କର ବ୍ୟାଙ୍କ ଖାତାକେ ଟଙ୍କା ପଠାଯାଉଛେ। ଇ ବାବଦେ ଅତକା ସୂଚନା ଲାଗି ହେଲ୍ପଲାଇନ୍ ନମ୍ବର 1967 ଥି ଚାଷୀମାନେ ଯୋଗାଯୋଗ କରବାର୍ ଲାଗି ସରକାରଙ୍କ ତରଫୁ କୁହାଯାଇଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ରାୟଗଡ଼ା ରେଲ ଡିଭିଜନ ଆଇବା ମାସର 1 ତାରିଖନୁ କାର୍ଯ୍ୟକ୍ଷମ ହେବା ବୋଲି ରେଲ ବିଭାଗ ତରଫୁ କୁହାଯାଇଛେ। ପୂର୍ବତଟ ରେଲ ଅଧୀନତି ରାୟଗଡ଼ା 3 ନମ୍ବର ରେଲ ଡିଭିଜନ ଭାବେ କାମ କରବା। ପୂର୍ବତଟ ରେଲବାଇ ଅଧୀନତି ଆଘନୁ ଖୋର୍ଦ୍ଧା ଆଉ ସମ୍ବଲପୁର ରେଲ ଡିଭିଜନ ଥିଲା। ରାୟଗଡ଼ା ରେଲ ଡିଭିଜନ ଅଧୀନତି 696 କିଲୋମିଟର ରେଳପଥ ରହିବା। ୱାଲଟିୟର ଡିଭିଜନର କେତେଟା ଷ୍ଟେସନ ରାୟଗଡ଼ା ଡିଭିଜନଟି ସାମିଲ କରାଯାଇଛି। ନୂଆ ରାୟଗଡ଼ା ରେଲ ମଣ୍ଡଲ ଅଧୀନତି କୋରାପୁଟ ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣୁପୁର, ପାରଳା ସହିତ ଦକ୍ଷିଣ ଓଡ଼ିଶାର ଅଲଗା କେତେଟା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକେ ସାମିଲ କରାଯାଇଛି। ଇତାର ଛଡ଼ା ଇଚ୍ଛାପୁର ପଲାସାକେ ପୂର୍ବତଟ ରେଲବାଇ ଅଧୀନରୁ ବାହାର କରାଯାଇକରି ବିଶାଖାପାଟନମ ଡିଭିଜନଟି ସାମିଲ କରାଯାଇଥିବାର ବାବଦେ ବିଜ୍ଞପ୍ତି କୁହାଯାଇଛି। ରାୟଗଡ଼ା ନୂଆ ରେଲ ଡିଭିଜନ ଭିତ୍ତିଭୂମି ଲାଗି ସରକାର ପାଖାପାଖି 110 କୋଟି ଖର୍ଚ୍ଚା କରବେ। ରାଜ୍ୟ ସଡ଼କ ଦୁର୍ଘଟଣା କମ୍ କରବାର୍ ଲାଗି ସଡ଼କ ସୁରକ୍ଷାକେ ପ୍ରାଥମିକତା ଦେବାର୍କେ ସବୁ ଆଞ୍ଚଳିକ ପରିବହନ ଅଧିକାରୀ RTO ନିର୍ଦ୍ଦେଶ ଦିଆଯାଇଛି। ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାଟି ହୋଇଥିବା ସମୀକ୍ଷା ବୈଠକଟି ନିଷ୍ପତ୍ତି ନିଆଯାଇଛି। ମଦ ପିକରି ଗାଡ଼ି ଚଲାବାର, ଅବୈଧ ପାର୍କିଂ ଆଉ ନିୟମ ନାଇଁ ମାନବାର ବିରୋଧୀ କଡ଼ା ଏନ୍ଫୋର୍ସମେଣ୍ଟ କରବାର୍କେ କୁହାଯାଇଛି। ସେନ୍ତା RTO ଖାଲି ନିୟନ୍ତ୍ରକ ନୁହଁ, ସଚେତନତା ବଢ଼ାବାର୍ ଲାଗି ଏଜୁକେଟରର ଭୂମିକା ଭିଲ୍ ନେବେ। ଆଇବା ଦିନେ ସେମାନଙ୍କର କାର୍ଯ୍ୟଦକ୍ଷତା ରିପୋର୍ଟଥି ସଡ଼କ ସୁରକ୍ଷା ପ୍ରଦର୍ଶନକେ ସାମିଲ କରାଯିବା। ଡ୍ରାଇଭିଂ ଲାଇସେନ୍ସ ଆଉ ଗାଡ଼ି ଫିଟନେସ୍ ଦେବାର୍ଥି ସ୍ୱଚ୍ଛତା ରଖବାର୍କେ ଭିଲ୍ ନିର୍ଦ୍ଦେଶ ଦିଆଯାଇଛେ। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ଖଳାନ ରଥ ତିଆରି କାମ ଜୋରସୋରଥି ଚାଲିଛେ। ଏଥିର୍ଲାଗି ଆଜି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ରଥଖଳା ପରିଦର୍ଶନ କରିକରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍। ରଥଯାତ୍ରାକେ ଶୃଙ୍ଖଳିତ ଆଉ ସୁରକ୍ଷିତ ଭାବେ କରବାର୍ ଲାଗି ସହରନ ବହୁଟେ କଣ୍ଟ୍ରୋଲ ରୁମ୍, CCTV ଆଉ LED ସ୍କ୍ରିନ୍ର ବ୍ୟବସ୍ଥା କରାଯିବା। ଟ୍ରାଫିକ୍ ସମସ୍ୟା ଦୂର କରବାର୍ ଲାଗି ଖାସ୍ ପାର୍କିଂ ସୁବିଧା ସହିତ ପୁଲିସ ଫୋର୍ସ ମୁତୟନ କରାଯିବା। ରଥଯାତ୍ରା ଆଉ ସୁନାବେଶ ସମୟଥି କେନ୍ ରାସ୍ତାନ କଟକଣା ଲଗାଯିବା ସେଥିର୍ଲାଗି ଗୁଗୁଲ୍ ମ୍ୟାପ୍ ଜରିଏ ସୂଚନା ଦିଆଯିବା। ଅମାନିଆ ଗାଡ଼ି ଚାଳକମାନଙ୍କ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍। ରାଜ୍ୟ ସ୍ନାତକୋତ୍ତର ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆଜିଠାନୁ ଏକକ ପ୍ରବେଶିକା ପରୀକ୍ଷା CPET ମୂଲ ହୋଇଛେ। ଫି ଦିନ 2 ଖେପେ ଆଇବା 16 ତକ ପରୀକ୍ଷା ହେବା। ଇ ବଛର ମୋଟ 31,915 ସିଟ୍ ଲାଗି 58,009 ଛାତ୍ରଛାତ୍ରୀ ଆବେଦନ କରିଛନ୍। ମହାନ ବିପ୍ଳବୀ ବୀର ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। 1864 ମେ ମାସର 5 କେନ୍ଦୁଝରଗଡ଼ର କୁସୁମିତା ଗାଁର ଗୋଟିଏ ଭୂୟାଁ ପରିବାରନ ଧରଣୀଧର ଜନ୍ମ ନେଇଥିଲେ। ଇଂରେଜ ଶାସନ ବିରୋଧୀ ସେ ଲଢ଼େଇ କରିଥିଲେ। 1891 ଇଂରେଜ ସରକାରଙ୍କ ବିରୋଧୀ ସଂଗଠିତ ଧରଣୀ ମେଳି ଓଡ଼ିଶାର ଇତିହାସ ଲିପିବଦ୍ଧ ହୋଇଛି।
ଇ ମହାନ ବିପ୍ଳବୀଙ୍କର ମହତ ଆଦର୍ଶ ସବୁବେଳେ ସୁର୍ତା ହେଇକରି ଓଡ଼ିଆ ଜାତିକେ ପ୍ରେରଣା ଯୋଗାଉଛେ। ଇ ଅବସରରେ ଆଜି ସକାଳେ ଭୁବନେଶ୍ୱର ESI ହସ୍ପିଟାଲ ଛକ ଆଉ ଓଡ଼ିଶା ବିଧାନସଭା ପାଶେ ଥିବା ବିପ୍ଳବୀ ଧରଣୀଧର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ, 5,650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ଦେଶରେ କପା ଉତ୍ପାଦନ ମିଶନ କପାସ କ୍ରାନ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ କପା ଚାଷୀଙ୍କ ଉନ୍ନତି ତଥା ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ 5,659 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏହି ପଦକ୍ଷେପ ଦ୍ୱାରା 32 ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ଫସଲ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବହୁଳ ଉପଯୋଗକୁ ଏହି ମିଶନ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ରୋଗ ଏବଂ କୀଟପତଙ୍ଗ ପ୍ରତିରୋଧକ ଉଚ୍ଚ ଅମଳକ୍ଷମ ବିହନ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: 5,659 କରୋଡ଼ ରୁପେ का ये प्रोजेक्ट है, जिसके 3 components है। पहला कम्पोनेंट रिसर्च, दूसरा प्रोडक्शन की टेक्नोलॉजीज को बढ़ाना और तीसरा न्यू एज फाइबर्स के लिए किसानों को प्रोत्साहित करना। ये प्रधानमंत्री जी का विजन है 5F, फार्म से फाइबर बनाना, फाइबर से फैक्ट्री में जाना, फैक्ट्री से फैशन, फैशन से फॉरेन शोर्स तक कॉटन का पूरी सप्लाई चेन को मेंटेन करना। कस्तूरी कॉटन, इसकी प्रॉपर मार्केट में स्थापना करवाना, ये भी इस मिशन का पार्ट है।
1: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ସ୍ପଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 9 ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ସମାରୋହରେ ଯୋଗଦେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ନିର୍ବାଚନରେ ବଳପୂର୍ବକ ଭୋଟ୍ ଲୁଟ୍ ଏବଂ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ଅଭିଯୋଗ ନେଇ ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଘୋଷଣା କରିଛନ୍ତି। କୋଲକାତାଠାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ତାଙ୍କ ଦଳ ହାରିନାହିଁ। ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ଅଭିଯୋଗ କରି ସେ କହିଛନ୍ତି, ଦେଶର ଗଣତାନ୍ତ୍ରିକ ଇତିହାସରେ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। ମମତା ବାନାର୍ଜୀଙ୍କ ପ୍ରତିକ୍ରିୟାକୁ ବିଜେପି କଡ଼ା ସମାଲୋଚନା କରିଛି। ଆସନ୍ତା ଗୁରୁବାର ଦିନ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ, ତେଣୁ ମମତା ବାନାର୍ଜୀ ଇସ୍ତଫା ନ ଦେଲେ ମଧ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେତୁ ସେ ଆଉ ଗୃହର ସଦସ୍ୟ ତଥା ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଦଳର ନେତା ବିଜୟ ଶଙ୍କର ନନ୍ଦୀ କହିଛନ୍ତି, ମମତାଙ୍କ ଦ୍ୱାରା ସୃଷ୍ଟ ଏଭଳି ଅଚଳାବସ୍ଥା ଗଣତନ୍ତ୍ର ପ୍ରତି ଉପହାସ। ଏଭଳି ଅବାଞ୍ଛିତ ପରିସ୍ଥିତିର ମୁକାବିଲା ପାଇଁ ସମ୍ବିଧାନରେ ଆବଶ୍ୟକ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ନନ୍ଦୀ କହିଛନ୍ତି। ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କର ନାମକୁ ଅନୁମୋଦନ କରାଯାଇଛି। କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସରକାର ଗଠନ ପାଇଁ ଅନୌପଚାରିକ ଆଲୋଚନା ଜାରି ରହିଛି, ତେବେ ବିଧାୟକ ଦଳ ବୈଠକ ନେଇ ବିସ୍ତୃତ ବିବରଣୀ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। କେରଳର 140 ବିଧାନସଭା ଆସନ ମଧ୍ୟରୁ 102 ଆସନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ବିଜୟ ହାସଲ କରିଛି। ବିଧାୟକ ଦଳ ବୈଠକ ପରେ ସରକାର ଗଠନ ନେଇ ଦଳ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ୟୁଡିଏଫ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ହିଁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। मदनीति दुर्नीति मामलें निम्न अदालत राय विरुद्ध में सीबीआई दाखल कर आवेदन उपरे दिल्ली हाइकोर्ट प्रतिपक्षों पर आमिकस क्यूरी नियुक्त करने घोषणा करता अरविंद केजरीवाल मनीष सिसोदिया और दुर्गेश पाठकों पर वरिष्ठ आईनजीवी को दिल्ली हाइकोर्ट यह दायित्व अर्पण नहीं प्रस्ताव देते विचारपति जस्टिस स्वर्णकांत शर्मा यही मामलों ओहरी जा अग्राह्य करने आप नेता कोर्ट शुणी को बर्जन कर मामलों शुणी जस्टिस शर्मा आसंता आठ तारीख पर्यंत स्थगित रखिंट। तमिलनाडु में नूतन सरकार गठन नहीं राजनैतिक कार्यकलाप जोर धरी अभिनेतारू राजनेता पलटिथिबा सी जोसेफ विजय तमिलगा भेट्री काजगम टीके 234 विधानसभा आसन मध्य 108 विजय लाभ कर बृहत् दल हो चेन्नई निकटवर्ती पानायूर दलय मुख्यालय विधायक दल बैठक बस सी विजय को आनुष्ठानिक भाव नेता निर्वाचन कर दल पक्ष खूब शीघ्र राज्यपाल राजेन्द्र विश्वनाथ आल्लेकर निकट में सरकार गठन नहीं दावी उपस्थापन कर दल पक्ष विधायक दल बैठक में गृह को प्रथम थर पर निर्वाचित होता सदस्य मध्य उत्साह देखा निर्वाचन में शासक डीएमके दल 69 आसन पाई एआईएडीएमके 47 आसन हासिल कर विदायी मुख्यमंत्री एमके स्टालिन राज्यपाल निकट में इस्तफापत्र दाखल कर सारी राज्यपाल यह ग्रहण करने नूतन सरकार गठन पर्यंत मुख्यमंत्री दायित्व निर्वाह करने को श्री स्टालिन को अनुरोध कर एआईएडीएमके साधारण संपादक इ पालानी स्वामी जनादेश को ग्रहण करने निर्वाचन प्रक्रिय विपुल परिमाण में अंशग्रहण कर मतदाता धन्यवाद जनजेपी नेता के

0: ଆନ୍ନାମଲାଇ ଫଳାଫଳକୁ ସ୍ୱାଗତ କରିଛନ୍ତି। ଜାପାନ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି ଅଧ୍ୟକ୍ଷ ତଥା ପ୍ରତିନିଧି ସଭା ସଦସ୍ୟ ତାକାୟୁକି କୋବାୟାଶିଙ୍କ ସହ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଲୋଚନା ହୋଇଛି। ସୁରକ୍ଷିତ ତଥା ନିରନ୍ତର ଶକ୍ତି ଭବିଷ୍ୟତ ଗଠନରେ ସହଯୋଗ ବୃଦ୍ଧି ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଶ୍ରୀ ପୁରୀ କହିଛନ୍ତି, ଶକ୍ତି ଆତ୍ମନିର୍ଭରତା ଦିଗରେ ଭାରତ ଆଗକୁ ବଢ଼ିବା ଏବଂ ଜାପାନ ସହ ପାରସ୍ପରିକ ଲାଭଦାୟକ ସହଭାଗିତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ ବିସିଆଇ ନ୍ୟୁରାଲ ଫ୍ରଣ୍ଟିୟର୍ସ ବ୍ୟାପକତା ଏବଂ ଏହାର ରଣନୈତିକ ପ୍ରଭାବ ଆଧାରିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ଏହାର ଉଦ୍ଘାଟନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସମନ୍ୱିତ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଭବିଷ୍ୟତରେ ଯୁଦ୍ଧ ଆହ୍ୱାନରେ ବିସିଆଇର ଭୂମିକା ତଥା ସ୍ୱଦେଶୀ ନବସୃଜନ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସମ୍ମିଳନୀରେ ନୈତିକ ବିଚାର, ନ୍ୟୁରୋ ସୁରକ୍ଷା ଆହ୍ୱାନ ଏବଂ ଜଟିଳ ପରିସ୍ଥିତିରେ କାର୍ଯ୍ୟଦକ୍ଷତା ତଥା ନିଷ୍ପତ୍ତି ଗ୍ରହଣ କରିବାରେ ବିସିଆଇର ଭୂମିକା ଉପରେ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ଗୁଜରାଟରେ ରାଜପଥ ରକ୍ଷଣାବେକ୍ଷଣ ଆଧାରିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏଥିରେ ଅଧ୍ୟକ୍ଷତା କରି ଜାତୀୟ ରାଜପଥ କରିଡରରେ ରାସ୍ତାର ସ୍ଥାୟୀତ୍ୱ, ସୁରକ୍ଷା ମାନଦଣ୍ଡ ଏବଂ ସାମଗ୍ରିକ ଯାତ୍ରୀ ଅଭିଜ୍ଞତା ବୃଦ୍ଧି ଉପରେ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଦୀର୍ଘକାଳୀନ ସ୍ଥାୟୀତ୍ୱ, ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ଯାଞ୍ଚ ବ୍ୟବସ୍ଥା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଇସିସି ପୁରୁଷ T20 ଆନ୍ତର୍ଜାତିକ ର୍ୟାଙ୍କ୍ ତାଲିକାରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। କ୍ରମାଗତ ଦ୍ୱିତୀୟ ଥର T20 ବିଶ୍ୱକପ୍ ଟାଇଟଲ୍ ହାସଲ କରି ଭାରତ ଇତିହାସ ସୃଷ୍ଟି କରିବା ସହିତ ଏହି ସଫଳତା ପାଇଛି। ଏଥିସହିତ ବିଶ୍ୱ କ୍ରିକେଟ୍ରେ ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ T20 ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ମୋଟ 275 ପଏଣ୍ଟ ହାସଲ କରି ଭାରତ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନରେ ଥିବାବେଳେ 262 ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ଏବଂ 258 ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ପ୍ରତି 2 ଥରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଫୁଲବାଣୀ ସହରବାସୀ ଧୁମ୍ଧାମ୍ରେ ପାଳନ କରୁଛନ୍ତି। ଠାକୁରାଣୀ ଯାତ୍ରାରେ ପଞ୍ଚଦେବୀ ମା' ବ୍ରାହ୍ମଣ ଦେବୀ, ମା' ବରାଳ ଦେବୀ, ମା' ବ୍ୟାଘ୍ର ଦେବୀ, ମା' ଗ୍ରାମ୍ୟ ଦେବୀ ଓ ଶେଷରେ ମା' ଦକ୍ଷିଣକାଳୀ ପଞ୍ଚଦେବୀ ପ୍ରତ୍ୟେକ ଦିନ ସାହି ସାହି ବୁଲି ଭୋଗ ଖାଇଥାନ୍ତି। ସେଥିପାଇଁ ପଞ୍ଚଦେବୀଙ୍କୁ ନିମନ୍ତ୍ରଣ କରାଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ପୂଜା କରାଯାଇଥାଏ। ବିଶ୍ୱାସ ରହିଛି ମା' ଭକ୍ତଙ୍କ ଦୁଆରୁ ପୂଜା ପାଇ ଭୋଗ ଖାଇଲେ କିଛି ଅମଙ୍ଗଳ ଅସୁବିଧା ହୁଏ ନାହିଁ। ଏ ସମ୍ପର୍କରେ କହିଛନ୍ତି ଶିକ୍ଷାବିତ୍ ସୁରପ୍ରସାଦ ନାୟକ।
2: 2 ଥରେ ଠାକୁର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଫୁଲବାଣୀ ସହରବାସୀ ଆମେ ଧୁମ୍ଧାମ୍ରେ ପାଳନ କରୁଛୁ। ଘରକୁ ଆମର ଝିଅ, ଜ୍ୱାଇଁ, ପୁଅ, ବୋହୂ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ନିମନ୍ତ୍ରଣ କରୁ। ଆମର ଠାକୁରାଣୀ ଯାତ୍ରାରେ ପଞ୍ଚଦେବୀ ମା ବ୍ରାହ୍ମଣ ଦେବୀ, ମା ବରାଳ ଦେବୀ, ମା ବ୍ୟାଘ୍ର ଦେବୀ, ମା ଗ୍ରାମ୍ୟ ଦେବୀ ଓ ଶେଷରେ ମା ଦକ୍ଷିଣକାଳୀ ପଞ୍ଚଦେବୀ ପ୍ରତ୍ୟେକ ଦିନ ସାହି ସାହି ବୋଲି ଭୋଗ ଖାଇଥାନ୍ତି। ଆମର ବିଶ୍ୱାସ ରହିଛି ମା ଆମ ଦୁଆରୁ ପୂଜା ପାଇ ଭୋଗ ଖାଇଲେ ଆମର କିଛି ଅସୁବିଧା ହୁଏ ନାହିଁ, ସବୁ ବିପଦରେ ମା ଆମକୁ ସହାୟ ହୁଅନ୍ତି। ଏଥିସହ ସନ୍ଧ୍ୟାରେ ସବୁଦିନ ମାଙ୍କ ପୀଠରେ ନାଚ ଭଜନ ସନ୍ଧ୍ୟା ମେଲୋଡି କାର୍ଯ୍ୟକ୍ରମ ହୋଇଥାଏ। ଅକ୍ଷୟ ତୃତୀୟା ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆମର ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା 20 ତାରିଖରେ ଆମ ଯାତ୍ରା ସରିବ। ଲକ୍ଷାଧିକ ଲୋକ ଆମ ଫୁଲବାଣୀ ଠାକୁରାଣୀ ଯାତ୍ରା ଦେଖିବାକୁ ଆସନ୍ତି। ଜିଲ୍ଲାର ପୋଲିସ ବାହିନୀ ପ୍ରଶାସନ ଆମକୁ ବହୁତ ସାହାଯ୍ୟ କରନ୍ତି। ଏହି ଯାତ୍ରା ଆମ ଭାଇଚାରାର ଯାତ୍ରା।
0: କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଯାଇଛି। ସୂଚନା ଅନୁସାରେ ବାଲିଗୁଡ଼ା ବନଖଣ୍ଡ କୋଟଗଡ଼ ବନାଞ୍ଚଳରୁ 40 ଫୁଟିଆ 23 ଖଣ୍ଡ ଧୌରା କାଠ ଯାଇଛି। ସେ ସମ୍ପର୍କରେ କହିଥିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହାନ୍ତ।
3: ରଥ ଚିହ୍ନଟ ପରେ ଠାକୁରଙ୍କ ପାଖରୁ ଆଜ୍ଞାମାଳ ଆସିଥିଲା। ଆଜ୍ଞାମାଳ ପରେ ଗଛର ତାର ପୂଜାର୍ଚ୍ଚନା କଲା ପରେ ରଥକାଠ ତାର କଟେଇ ଆରମ୍ଭ ହୋଇଥିଲା, ପୁରୀ ଶ୍ରୀମନ୍ଦିରକୁ ଯିବ। ତେଣୁ ଏଇଟା ଗୋଟେ ପ୍ରାୟ ପାଖାପାଖି ଗୋଟେ ମାସ ଲାଗିଲା ପରେ ଏଠି ଆଜି ହେଇପାରିଲା। ଛଣ କାଠ ଧୌରା କାଠ ଯାଉଛି, ଆମର କୋଟଗଡ଼ ଜଙ୍ଗଲକୁ ଯାଉଛି। ଗୁଡ଼ାକ 40 ଫୁଟ ଲମ୍ବା ଅଛି, 3.5 ଫୁଟ ଗୋଲେଇରୁ ଉଚ୍ଚ ଅଧିକ ଅଛି ସବୁ ଗୁଡ଼ାକ।
0: କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଉପସ୍ଥିତ ରହି କୋଟଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସ୍ୱତନ୍ତ୍ର ଗାଡ଼ିରେ ରଥ କାଠ ପୁରୀ ରଥ ଖୋଳାକୁ ପଠାଇଥିଲେ। ସେ କହିଥିଲେ
4: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡର ଆଜି କାଠ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଏଥରର ଘୋଷଯାତ୍ରାରେ ବ୍ୟବହୃତ ହେବାକୁ ଯାଉଥିବା କାଠ ଆମେ ଆମ ଜିଲ୍ଲାରୁ ପଠାଉଛୁ। ଆମେ ବେଶ ଉତ୍ସାହିତ ଅଛୁ। ଆଜି ପୂଜା ଅର୍ଚ୍ଚନା ସହିତ ତାଙ୍କୁ ପରମିଟ୍ଟା ଦିଆଯାଇଛି। ଆମେ ଏଇଟା ସୌଭାଗ୍ୟ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଯେଉଁ ନନ୍ଦିଘୋଷ ରଥ ଯିବ, ଯେତିକି ରଥଯାତ୍ରାରେ କାଠ ବ୍ୟବହାର ହେବ କିଛିଟା ଆମେ ମଧ୍ୟ କିଛି ରଥ କାଠ ଜିଲ୍ଲାରୁ ଯାଇପାରୁ।
0: ଶ୍ରମିକ ଦିବସରେ ପଞ୍ଜୀକୃତ ଶ୍ରମିକମାନଙ୍କୁ 4 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବଣ୍ଟା ଯାଇଛି। କନ୍ଧମାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଫୁଲବାଣୀର ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।
5: ଗୋଟେ ଆମର ମୁଖ୍ୟ ସମସ୍ୟା ରହିଛି ଆମ ଜିଲ୍ଲାର, ଯେ ଆମ ଜିଲ୍ଲାରେ ଯେହେତୁ କୃଷିର ପର୍ଯ୍ୟାପ୍ତ ଇଏ ନାହିଁ, କୌଣସି ଶିଳ୍ପର ସୁବିଧା ନାହିଁ, କିନ୍ତୁ ବାହାରକୁ ବହୁତ ଲୋକ କାମ କରିବାକୁ ଯାଉଛନ୍ତି, ବହୁତ ଦିନ ଆଗରୁ ବି ଯାଉଛନ୍ତି। କିନ୍ତୁ ଗୋଟିଏ ଭୁଲ ହେଉଛି କ'ଣ, ସେ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନେ ବିନା ରେଜିଷ୍ଟ୍ରେସନରେ ଯାଉଛନ୍ତି। ନେସନ ଡିଷ୍ଟ୍ରିକ୍ଟ ହିସାବରେ କିମ୍ବା ମାଇଗ୍ରେସନ ବ୍ଲକ ହିସାବରେ ଜିଲ୍ଲାର ଇଏ ନାହିଁ ନା ସେଥିପାଇଁ ମାନେ ଯେହେତୁ ଆକ୍ଚୁଆଲି ଆମ କିନ୍ତୁ ଆକ୍ଚୁଆଲି ବହୁତ ମାଇଗ୍ରେସନ ହେଉଛି। ଯେଉଁ ମାଇଗ୍ରେସନ ଯେଉଁ ଜିଲ୍ଲାରେ ଅଧିକା ହେଉଛି କିମ୍ବା ଯେଉଁ ବ୍ଲକରେ ଅଧିକା ହେଉଛି ତାକୁ ବିଶେଷ ସୁବିଧା ମାନ ଦିଆଯାଉଛି, ସେଇଥିରୁ ବଞ୍ଚିତ ହେଉଛନ୍ତି। ଏବଂ ବିଭିନ୍ନ ଯେଉଁ ବାହାରକୁ ଯାଉଛନ୍ତି କାମ କରିବା ପାଇଁ ସେହି ସମୟରେ ଯେଉଁ ପିଲାମାନେ ବିଭିନ୍ନ ପ୍ରକାର ହଇରାଣ ହେଉଛନ୍ତି ସେଇଥିରେ ବି ସେମାନଙ୍କୁ ପ୍ରକୃତ ସହାୟତା ଜିଲ୍ଲା ପ୍ରଶାସନ ତରଫରୁ ଦେବାରେ ଅସୁବିଧା ହେଉଛି। ତେଣୁକରି ମୁଁ ସଚେତନ କରାଇଥିଲି ସମସ୍ତ ଜିଲ୍ଲାବାସୀ ଯେଉଁ ଯେଉଁମାନେ ଏଇଠି ଉପସ୍ଥିତ ଥିଲେ, ଏଇଠି ଅବଗତ କରାଯାଇଛି। ମୁଁ କହିଛି ଯେ ଆମେ ଯେତେବେଳେ ଯଦି ବି ବାହାରକୁ ଯିବା ନିହାତି ଆବଶ୍ୟକତା ପଡ଼ୁଛି, ଯଦି ସେମାନେ ପଞ୍ଜୀକୃତ କରିକି ଯିବେ ତାହେଲେ ସଂଖ୍ୟା ବି ରହିଲା, ତାଙ୍କର ଯେଉଁ ସୁବିଧା ବି ସେମାନେ ପାଇପାରିବେ।
0: ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ସ୍ମିତା କୁମାରୀ ଦେବୀ କହିଥିଲେ
6: ଟୋଟାଲ ଆମର ଆଜି 4 କୋଟି ଟଙ୍କା ଆମେ ଲୋକଙ୍କୁ ପ୍ରଦାନ କରିଛୁ ସହାୟତା ରାଶି। ସବୁ ପ୍ରକାର ଆମର ମ୍ୟାରେଜ୍, ମ୍ୟାଟର୍ନିଟି, ଏଜୁକେସନ୍, ଡେଥ୍ ଆଉ ଫ୍ୟୁନେରାଲ ସବୁ ମିଶିକି ଏଇଟା ହେଉଛି ଆମର ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ଆମେ ସେତିକି ପ୍ରଦାନ କରିଛୁ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
7: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକୁ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା କିଷାନ ଭାଇ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ରୀନାଦୀପ ଏବଂ ବିନୟ କୁଲୁ। ଶୁଣିବା ଏହି ବିଜ୍ଞପ୍ତି ପରେ।
8: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ

ଶରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ଚାଷୀ ଭାଇ ବହିନ ମାନେ ଆପଣ ମାନକେ ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମ ସ୍ୱାଗତ ଆରୁ
1: ଜୁହାର
0: ଆରୁ ଶଶୀ ତମକେ ଭି ଜୁହାର ଆରୁ ସ୍ୱାଗତ
1: ହଏ ହଏ ଦାଦା ତମକେ ଭି ଜୁହାର ଆରୁ ସ୍ୱାଗତ
0: ଆରୁ ଆମର ଚାଷୀ ଭାଇ ବହିନ ମାନେ ତ ଜାଣିଛନ୍ ଶଶୀ ଯେ ଆମର ଇ କିଷାନ ବାଣୀ ବୈଠକଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି
1: ଦାଦା ଦେଖ ଗା ଯେନ୍ ଜାଗା ପୁରା ସଫା ଥିବା ଗଛ ଲତା ଥି ଭରିଥିବା ଆରୁ ପାଖେ ସେ ଇ ଝରଣା ଗୁଟେ ହଉ କି ଛୋଟ ମୋଟ ଜଳାଶୟଟେ ହଉ ସେଟା ଥିବା ଆରୁ ସେନ୍ତା ଜାଗା ଯେତେବେଳେ ଆମେ ଯାଏସୁଁ କି ସେ ଜାଗାର ଫଟୋଟେ ବି ଦେଖସୁଁ ବୋଇଲେ ମନ କେନ୍ତା ଖୁସି ହେଇଯାଇସି କହ
0: ବିଲକୁଲ ଗା ଆରୁ ଖୁସି ତ ଲାଗବାର ହି କଥା କାଁ କରିକି ତମେ ଅନୁଭବ କରିଛ କି ନି ଆମର ଯେନ୍ ରେଡିଓ ସେଣ୍ଟର ଯେନ୍ଠାନେ ଅଛେ ଯୋଗଦାନ ସେଠାନୁ ଟିକେ ଯଦି ଆମେ ବାହାରି ଗଲା ବୋଇଲେ ଇଆଡେ କୋଏଲ ନଦୀ ଥି ଆମର ଝିରପାଣି ବ୍ରିଜ ଗୁଟେ ଅଛେ ତାର ବାଦେ ସେଆଡେ ଗୁଟେ ଜିମା ବୋଇଲେ ଦେଓ ନଦୀ ଅଛେ ସେଠାନେ ଆଉ ଗୁଟେ ବ୍ରିଜଟା ହେଇଛେ ତ ସେଠାନେ ପାର ହେଇକରି ଯେତେବେଳେ ଯିବ ଚାର ପାଞ୍ଚ କଦମ ଟିକେ ଯାଇଥିବ ଇନୁ ତମେ ବାହାରବ ବେଲେ କେନ୍ତା ଲାଗୁଥିବା ଆଉ ସେଦି ତମେ ପହଞ୍ଚିଗଲ ସେତିକି ବେଲେ ତମେ ଅନୁଭବ କରବ ଯେ ଏତେ ସଫା ହାୱା ଆଉ ସେ ସାଇଡ୍ରେ ମାନେ ପାହାଡ଼ ପର୍ବତ ଜଙ୍ଗଲ ସବୁ ଅଛେ ସେନ ତମେ ସାଇକେଲ ଧରିକରି ଯାଅ ବା ଚାଲି ଚାଲିକି ଯାଅ ବା ତମେ ବାଇକ୍ ଥି ଯାଅ ଯେନ୍ ହାୱା ଲାଗ୍ସି ଥଣ୍ଡା ଥଣ୍ଡା ଇ ଖରା ମାସେ ଫେର ସେତିକି ବେଲେ ଫେର ତମକୁ ବହୁତ ମଜା ଲାଗ୍ସି ଆଉ ବିଶେଷ କରି ସକାଲ ବେଲିଆ ଆଜିକାଲି ଆମର ଯେନ୍ ଝିରପାନୀ ଆଖର ପାଖର ଭାଇ ଭଉଣୀ ମାନେ ସେଦିକେ ଯାଉଛନ୍ ଜଗିଂ କରବାର ଲାଗି କେତେ ବଢିଆ ସେମାନଙ୍କେ ଲାଗ୍ସି ସେଦି ମାନେ ବୁଲି ବୁଲା କରି ଆସନ୍ ସଫା ହେବା ଆରୁ ମୁଇଁ ଫେର ନିଜେ ସେ ଦିକେ ଗଲେ ସେଟା ତ ଭୁଲ ଆଏ କିନ୍ତୁ ଟିକେ ଡେରି ହେଲମେଟ ବାହାର କରିକିରି ଟିକେ ଥଣ୍ଡା ହେବା ଟିକେ ଖାଇଲି ତାର ବାଦେ ଫେର ହେଲମେଟ ପିନ୍ଧିଲି ଫେର ଗଲି ଇ ବାଗେର ମାନେ କରସି ଅନେକ ଲୋକମାନେ ଇ ବାଗେର କରୁଥିବେ
1: ହେଲେ ଦାଦା ଦେଖ ନ ଆମର ଇନ କୋଏଲ ନଦୀ ଅଛେ କହିଲ ପହିଲା ତାର ବାଦେ ସେଟା ଡେଗି କରି ଫେର ଗାଏ ସେ ଦେଓ ନଦୀ ଆଡ଼କେ ଗଲେ ଯାଇକି ସେ ମାନେ ଜାଗାଟା ମିଲୁଛେ ଯେନ କି ପୁରା ଏକଦମ ସେ ପ୍ରକୃତିର ଦର୍ଶନଟା ହଉଛେ ହେଲେ କେବେ ନା କେବେ ତ ଆମର ଇ ଆଖେ ପାଖେ ଇ ନଦୀ ଆଖେ ପାଖେ ବି ତ ସେ ଦୃଶ୍ୟଟା ଥିବା ସେନ୍ତା ମାନେ ବାତାବରଣଟା ଥିବା ହେଲେ ଏହା ଦେଖା ଆମେ ମାନେ ଇତାକେ ଛାଡିକରି ସେଆଡ଼କେ ଯାଉଛୁ ହେଲେ ଜାଣିଛ କି ନି ଦାଦା ଇ କଲି ଯୁଗେ ମନୁଷ୍ୟ ସମାଜ ଯେନିକେ ପହଞ୍ଚି ଯାଉଛେ କି ନି ସେ ଜାଗାଟା ପୁରା ଏକଦମ ସେ ଛାରଖାର ହେଇଗଲା ବେର ହଉଛେ ଦେଖ ଇ ସୁନ୍ଦର ଦିଶୁଛେ ସେ ଜାଗାକେ ବୋଲିକରି ଯାଉଛୁ ସବୁ ଦେଖବାରକେ ଭଲ ଲାଗୁଛେ ପାନ ପବନ ସବୁ ଭଲ ଲାଗୁଛେ ଆରୁ ସଫା ହାବା ଟିକେ ପାଉଛୁ ଏନ୍ତା ଲାଗୁଛେ ଯେ ଯାଉଛୁ ଆରେ ଏନ୍ତା ଯଦି ଲୋକ ଯାଇ ବସବେ ସେନିକେ ଆର୍ ଯେଇ ଯେଇ କରି ଧୀରେ ଧୀରେ କାଁ ହେବା କହ ସେ ଜାଗାଟା ବି ସହରୀକରଣ ବାଗିର ହେବା।

0: ସେଟା ତ ଆରମ୍ଭ ହେଇଗଲାନ ଶଶି, ତମେ ସେଟା ଆଉ କାଣା କହୁଛ?
1: ତ ମୋର କହିବାର କଥା ଦାଦା, ଏନ୍ତା ଯଦି ଯେନ୍ ଯେନ୍ ଜାଗା ଭଲ ଲାଗୁଛେ ଆମକେ ଯିବାର କେ, ସେ ଜାଗା ଥି ଶାନ୍ତି ମିଳୁଛେ, ସଫା ପବନ ମିଳୁଛେ ଆମକେ, ଆର୍ ସେ ଜାଗା କେ ଯଦି ଆମେ ଏନ୍ତା ନଷ୍ଟ କର୍ମା ବୋଇଲେ ଆର୍ କେନି କେ ଯିମା?
0: ଇଟା ଭି ଗୁଟେ କଥା ହେନି କେ
1: ହଇ।
0: ହେଲେ ତମେ ଯେନ୍ କହୁଛ ସେଟା ସତ୍କେ ସତ୍ ହେଉଛେ ନ
1: ହଇ? ପରେ
0: ଯେନ୍ତା କି ଇ ଯେନ୍ ଦେଓ ନଦୀର ବ୍ରିଜ ଟା ହେଇଗଲା ବାଦେ ଲୋକମାନେ ସିଆଡେ ଯେନ୍ ଭୋଜି ଭାତ କରବାର ଲାଗି ଯାଉଛନ୍, ଆରୁ ଯାଉଛନ୍ ଆଉ ଖାଇ ପିଇ କରି ଆସବେ, ସଫା ସୁତରା କରିକିରି ଆସବେ, ସେଟା ତ କଥା ନି ହେବାର। ଇ ଯେନ୍ ସିଙ୍ଗଲ ୟୁଜ୍ ଯେନ୍ ପ୍ଲାଷ୍ଟିକ ଅଛେ ସେଟାକେ ନେଇକରି ଯାଉଛନ୍, ଆରୁ ସିଆଡେ ଭୋଜି ଭାତ ହେଲା ସେଠାନେ ସେନ୍ତା ହିଁ ସେଟା ପଡିକିରି ରହିଛେ, ଆରୁ ସେଟା ଏତେ ମଇଳା ଦେଖାଯାଉଛେ ଯେ ଆଉ ନି କହ। ମାନେ କିଛି ଦିନ ଆଗରୁ ସେଟାକେ ଆମେ ସବୁ ପସନ୍ଦ କରୁଥିଲା କି ଏତେ ବଢିଆ ସଫା ସୁତରା ଜାଗା, ଏଠାନେ ଆମେ ଆସ୍ତା ବେଲେ କେନ୍ତା ଲାଗ୍ତା, କିନ୍ତୁ ଆମେ ମାନେ ହିଁ ଯାଇକରି ସେଟାକେ ମଇଳା କରୁଛୁ।
1: ହେଇଟା ପରେ ଦାଦା, ଆମେ ଶିକ୍ଷିତ ସମାଜ, ଆମେ ଉନ୍ନତିର ସବୁ ରାସ୍ତା ଜାଣୁଛୁ, ହେଲେ ଫେର ଘାଏ ମନୁଷ୍ୟ ସମାଜ ଯେନ୍ ଜାଗାକେ ଯାଉଛେ ସେ ଜାଗା ଯଦି ଏନ୍ତା କଚଡା ହେବା ତ ସେ ଜାଗାଟା ଲୁକିକରି ରହିବାର ହିଁ ଠିକ ହେ, କିଏ ନେଇଯିବାଟା ଠିକ ହେ,
0: ବୋଲେ
1: ସେ ଜାଗା ହେନ୍ତା ହିଁ ରହିଯିବାଟା ପଛେ ଭଲ ହେ, ମନୁଷ୍ୟ ସମାଜ ନେଇ ପହଞ୍ଚୁ ହେନ୍ତା ବି ବେଲେ ବେଲେ ଲାଗ୍ସି।
0: ବିଲକୁଲ ବିଲକୁଲ, କାଁ କରିକି ଆମର ଇନ ମାନେ ସୁନ୍ଦରଗଡ଼ ଜିଲ୍ଲା ନ ହେନ୍ତା ବି ବହୁତ ଜାଗା ମାନ ଅଛେ, ଯେନ୍ ଜାଗା ନ କେନ୍ ଗୋଟେ ପାହାଡ ଥି କେନ୍ ଗୋଟେ ଜଙ୍ଗଲ ପାହାଡ ଭିତରେ ଗାଁଟେ ଅଛେ, ସେଥିରେ ସେ ଲୋକମାନେ ହିଁ ଅଛନ୍, ଆରୁ ସେମାନେ ପ୍ରକୃତି ସାଙ୍ଗେ ମିଶିକରି ଅଛନ୍, ତ ସେମାନେ ଏ ଯେନ୍ ପ୍ରକୃତି କେ ଅନିଷ୍ଟ ନାଇ କରସନ୍।
1: ବିଲକୁଲ,
0: ସେମାନେ ସେ ଭିତରେ ହିଁ ରହିବେ, ଯାହା ଜଙ୍ଗଲ ଝାଡ଼ରୁ ପାଇବେ ସେଟା ଖାଇବେ, ଆରୁ ନିଜେ ଚାଷବାସ କରିକିରି ତାଙ୍କର ଯେତିକି ହେଲା ସେଥିରେ ସେ ଖାଇବେ, କିଛି କିଛି ସରକାରୀ ସୁବିଧା ପହଞ୍ଚୁଛେ ତାର ସେମାନେ ଉପଭୋଗ କରବେ, କିନ୍ତୁ ଇ ଯେନ୍ ଜଙ୍ଗଲ ପାହାଡ କେ ନଷ୍ଟ ନି କରବେ, କିନ୍ତୁ ଇ ଫାଲେ ଟିକେ ପାର ହେଇଯିବ। ସେଇ କଥା ମୁଇଁ କହୁଛେ କି ସେ ଆଖେପାଖେ ଯେନ୍ ଛୋଟ ଛୋଟ ଇ ଯେନ୍ ବୁଦା ମାନେ ଥିଲା ଶୁଖି ଶୁଖା ଯାଇଛେ କି ପ୍ଲାଷ୍ଟିକ କେ ସେ ଜମା କରିକିରି ମାଚିସ ମାରି ଦେଇଛନ୍, ତାର ସୁରେ ସୁରେ ଇ ଯେନ୍ ସବୁ ସେ ଆଖର ପାଖର ଯେନ୍ ଛୋଟ ଛୋଟ ଗଛ ମାନେ ବୁଦା ମାନେ ସବୁ ଜଲି ଜୁଲା ଯାଇଛେ, ମାଟି ଫେର ଜଲି ଯାଇଛେ, ସେଟା କଲିଆ ଦେଖାଯାଉଛେ, ତ ସେଟା ଗୋଟେ ପ୍ରକାର ପ୍ରଦୂଷଣ ହେଲା କି ନାଇଁ କହ ତ?
1: ହଁ ଦାଦା, ଆର୍ ଗୋଟେ କଥା ଏଇଟା ଯେ ଇ ସହର ଆଖେ ପାଖେ ତମେ ଦେଖବ ଯେ ଭିନ୍ ଭିନ୍ ସ୍ୱାସ୍ଥ୍ୟ ସମସ୍ୟା ମାନେ ଦେଖାଯାଏ, ହେଲେ ତମେ ଗାଁ ଦିହାତ କେ ଯାଅ ଦାଦା, ସେନ ହେତକି ସମସ୍ୟା ନେଇ ଦେଖାଯାଏ, ଯାହାକେ ଯଦି ହେଇଯାଇଛେ ହେଇଯାଇଛେ କିଛି ଅସୁବିଧା, ଆରୁ ହେନ୍ତା କହିବ ବେଲେ ବୁଢା ବୁଢ଼ୀ ହେବାର ତକ ବି ସେମାନଙ୍କର ଅଣ୍ଟା ପୁରା ଛାଟ ଥିବା, ଆର୍ ସେମାନେ ହେନ୍ତା ଠନ୍ ଠନ୍ ଚାଲୁଛନ୍। ହେଲେ ଇ ଫାଲେ ଯଦି ଆଏଲ ଯେନ୍ଠାନେ ବଡ ବଡ ବିଲ୍ଡିଂ ଅଛେ, ବଡ ବଡ ଡାକ୍ତରଖାନା ମାନେ ଅଛେ ଦାଦା, ସବୁଥିରେ ସୁବିଧା, ବସ୍ ଟ୍ରେନ୍ ଆରୁ ଟ୍ରାନ୍ସପୋର୍ଟର ତ ଏତେ ସୁବିଧା ଯେ କହିଲେ ନିଶରେ, ସେ ଫାଲେ ଲୋକମାନେ ଝକରି ବେମାର ସେମାର ଥି ପଡୁଛନ୍, ଆରୁ ବେମାର ସେମାର ଭିତରେ କହେମା ବୋଇଲେ ଆଜିକାଲି ତ ଇ ଛୋଟ ଛୋଟ ଛୁଆ ମାନକେ ବି ଇ ଯେନ୍ ଶ୍ୱାସ ସମସ୍ୟା ହେଇଯାଉଛେ, ଶ୍ୱାସ ରୋଗ ହେଇଯାଉଛେ, ଆଜମା ଯେନ୍ଟା ଆମେ କହୁଛୁ ସେଟା, ହେଲେ ସେ ଫାଲେ ଦେଖବ ହେନ୍ତା ସମସ୍ୟା ଏତେ ନି ହେସି।
0: ତ ଇତାର କାରଣ ହେଲା ଇଟା ହିଁ କି ସଫା ହାୱା ମିଲବା, ସଫା ପରିବେଶ, ସଫା ପାନ, ଆରୁ ଆମେ ଇ ଯେନ୍ ବନ୍ଧ ମାନେ ଝରିଆ ମାନେ ସେ ଆଖର ପାଖର ପାନ ଥି ଆମେ ଗାଧମା, ଆମର ସବୁ କିଛି ବଢିଆ ସେଠାନେ ଚାଲସି, ହେଥିର ଲାଗି ସେନର ଲୋକମାନଙ୍କର ଦେହେଥି ଏତେ ଖାସ ବିମାରୀ ନେଇ ଥିସି, ଯଦି ସେମାନଙ୍କର ଇ ଯେନ୍ ଅଭ୍ୟାସଟା ଖରାପ ନାଇଁ ନ। କାଇଁ କରିକି ଆଜିକାଲି ଯେନ୍ ସହରର ଦେଖି ଦେଖି କରି ଆମର ଗାଁ ଘରେ ଫେର ଇ ଯେନ୍ ଖାଇବାର ପିଇବାର ଶୈଳୀଟା ସବୁ ବଦଲି ଗଲାନ, ରହିବାର ଶୈଳୀଟା ବଦଲି ଗଲାନ, ଖେଲକୁଦ ଫେର ଧୀରେ ଧୀରେ ବନ୍ଦ କରଲେ ନ, ଲୋକମାନେ ମୋବାଇଲ ଥି ଲାଗିଛନ୍ ଦିନ, ତ ଇ ବାଗର ଯଦି ହେଉଥିବା ବେଲେ ସେଠାନେ ଅସୁବିଧା, କିନ୍ତୁ ହେଲେ ଫେର ସେଠାନେ ଯେନ୍ ସଫା ହେବା ମିଲ୍ସି ସେ ଶରୀର ଭିତରେ ଯେତେବେଳେ ସେଟା ଯିସି ତ ବହୁତ କିଛି ବିମାରୀକେ ସେଟା ମାରି ଦେସି।
1: ହଏ ଦାଦା, ଆରୁ ଯେନ୍ ଗଛ ଲତା ମାନେ ସେ ଏରିଆ ଥି ଅଛେ, ସେ ଗଛ ମାନଙ୍କର ହିଁ ଗୁଣ ଅଲଗା ଅଛି, ଉଷକଷା ଗୁଣ ମାନେ ସେମାନଙ୍କର ଅଛି। ଲିମ୍ ଗଛ ମାନେ ଧର, ଲିମ୍ ଗଛ ଠାନୁ ଯେନ୍ ହାବାଟା ଆମ ଠାନକେ ଆସୁଛେ, ଲିମ୍ ତ ଜାଣିଛ କେତେ ତାର ଗୁଣ ଅଛେ, ସେ ହାବାଟା ଯେତେବେଳେ ଆମର ଭିତରକେ ଯାଉଛି ସେଟା କେତେ ଭଲ ହଉଛି ଆମର ଲାଗି, ଆରୁ ଆମର ଇ ସହର ଏରିଆ ଥି ଯେନ୍ ହାବା ମାନେ ଆଉଛେ ସେଟା ବିଲ୍ଡିଂ ଦେଇକରି ଆସୁଛେ, ଧୂଇଲ ଆସୁଛେ ସେ ହାବା ମାନକେ, ଆରୁ କନଷ୍ଟ୍ରକ୍ସନ କାମର ତ କିଛି ମାନେ ଲିମିଟ ନିନ କହ, ସବୁବେଳେ ଚାଲିଥିସି ନ। ତ ଇ ଶ୍ୱାସ ରୋଗଟା ଦାଦା, ଖାସ କରି ଆମର ଇ ଯେନ୍ କନଷ୍ଟ୍ରକ୍ସନ କାମ ଚାଲୁଛେ, ଧୂଲ ଧୂଲା ଉଡୁଛେ, ସଫା ହାୱା ପବନ ଯେନ୍ଠାନେ ନି ମିଳୁଛେ, ସେ ଜାଗା ଲୋକବାକ ମାନକେ ଅତକା କରି ହେସିଏ, ଆରୁ ଯାହାକେ ହେଇଛେ ସେ ହିଁ ଜାଣିଛେ ଇତାର ଦୁଃଖ କାଣା, ଏଥି କାଁ ସବୁ ଅସୁବିଧା ମାନେ ହେସି ଯେ।
0: আর বিশেষ করে তুমি দেখব যে জায়গা মান করনে ইজেন কড় কারখানা মানে অছে যেটা কি আমার রাউরকেলার কথা হেমা বেলে এইখানে অছে কুয়ারমুন্ডা সাইডে গেলে কেতে না কেতে আমি এই যে স্পঞ্জ ফ্যাক্টরি মানে আমি পাওছ আর এই যে কলুঙ্গা আড়ে জিমা বেলে সেখানে ফের কেতে না কেতে অছে ইয়াড়ে ঝারসুগুড়া আমার ইনর রাজগামপুর সের ইয়ারে যে কারখানা মানে অছে সেখানে কেতে কাই যে ধোঁয়া ধুলি মানে হেসি আর আমার যে বায়ু প্রদূষণ বহুত মাত্রানে অছে
1: আর ইহাদে যদি কহমা বেলে সবুঠানু উত্তপ্ত শহর কেনটা বেলে ঝারসুগুড়া বলুছনে এতকি সেন ফ্যাক্টরি সংখ্যা বি হয়ে গেল ন আর ফ্যাক্টরি ওয়েস্কা হেলা বেলে গছলতা নিন কহ আর গছলতা নিন বলে তো নিহাতি গরমটা বড়ভা হি বড় তো নিজর যে দেহে পায়ন অছে সেথিলেই আমকে নিজকে হি বই দেবার কে পড়বা বেলে বেলে
0: বিলকুল বিলকুল
1: তো গছলতা থিবা যে জায়গাতি সেই জায়গা আমার লাগি ভাল তো এতকি মানে শহরীকরণ হেবার ভিতরে আমকে নিহাতি ভাবে ই গছলতা প্রতি বি টিকে সচেতন হেবার কথা যে শহর অছে বলে গছলতা বি হেবার কথা
0: বিলকুল বিলকুল তো এই কথা মানকে নিহাতি ভাবে আমি ধ্যান দেমা আমার দ্বারা যেতকি হয়ে পারুছে আমি এই যে পরিবেশকে ঠিক রাখবার লাগি আমি কদম বড়াবা নাকি
1: হয়ে দাদা হয়ে হেলে দাদা ই আমি এটা এই সুরে যদি কথাবার্তা হোথমা আর ই যে বায়ু প্রদূষণ কথা মানে আজ হেলায় তো সে ভিতরে তো দাদা আর কেতনে কেতে সব কথা মানে অছে
0: আর
1: খালি ই কথা মানকে যদি চলেই থিমা আমি কেতনে কেতে ঠানকে কথা বি পৌঁছিবা তো মুখিয়া কথা মানে বি তো আমার বৈঠকি তো রহলা নয়
0: আর
1: যেহেতু আমার চাষবাসর বৈঠকি তো চাষবাসর কথা বি মজা মজাতি পড়লে যাকে ভাল লাগছি
0: বিলকুল বিলকুল
1: বলে যৌ ই বেলা বলি আমার চাষবাসর আজ যে কথা মানে অছি সে কথা মানকে শুনি পকু
0: হইগা হই শুনি পকু
2: শ্রোতা ভাই বোন মানে আজ যে নানী আমার সঙ্গে অছন সে হেলে পদ্মিনী সিং তাকর গাঁ হচ্ছে পূর্ণা জলডা আর ওইটা আমার লাঠিকটা ব্লক থি পড়ুছে তবে নানী জুহার
3: জুহার
2: স্বাগত আপনকে আমার বৈঠকি থি তো যেহেতু এরিয়ারে অছন চাষবাস জায়গা জমি তো নিহাতি থিবা বলে হেনতা কহমা বলে আপনকর জায়গা জমি কেতে অছে
3: 500 একর আছে
2: আচ্ছা তো কায় কায় চাষ করছন ধান চাষ তো সিজনাল হয় সেটা সবু চাষী মানে করছন আপনকর ই চাষবাস ভিতরে ধানটা সবু জায়গাতে করছন কি কেনতা
3: ধান এবে তো গাঁ ঘরে এই গাই গরু যোগ ভাল করি হেউনি কিন্তু এই যে অল্প যাহা জমিরে করুছো
2: তাকে ছাড়ি করি
3: তাকে ছাড়ি করে টিকে টিকে বাড়িরে সেই পিয়াজ রসুন আলু
2: সবু প্রকার পনিপরিবা মানে করছন বলে পনিপরিবা চাষ মানে কিন্তু করা হেসি থন্ডা সময় আছে খাস করি কে কে পনিপরিবা মানে করিছিলে
3: বন্ধা কবি লগাইছিলু কম কম বেশি নাহি খাইবা পরি যাহা ঘরে পনিপরিবা ফুল কবি লগাইছিলু আর পালঙ্ক শাগ ভাজি শাগ আলু পিয়াজ রসুন
2: পিয়াজটা ইহাদে বি অছে খরাদিনিয়া যেন পিয়াজটা রয়েছে কি খালি
3: সেটা ভি পিয়াজ ভি এবে বর্ষা পড়ি যাচ্ছে না
2: আজ্ঞা আজ্ঞা আজ্ঞা তো পিয়াজ কেনা কেন হয়েছিল আপনার
3: ভাল হয়েছিল এই বর্ষ গলা বর্ষ আমার পিয়াজ হল্লা এই পানিপাগ যোগ হলানি বর্ষ টিকে ভাল হয়েছে
2: কেবে লগাইছিলি পিয়াজ
3: পিয়াজ আমি জানুয়ারিরে লগাইছিলাম
2: অমল কেবে কলে এটা সবু আর কেতে কেন বাহারলা ঠিকঠাক বাহারলা কে
3: হ্যাঁ ঠিকঠাক হয়েছি অপরে লাস্ট রে আমি সেটা কাঢিল
2: আচ্ছা বলে এই হাল ফিলাল তি কাঢিছন কহুন হ্যাঁ
3: হ্যাঁ
2: কেতে কেন অমল পাইলি
3: অমল ভাল হয়েছি যাহা যেতিকি ভাবিছিল তাঠু অধিক হয়েছি
2: কেতে জায়গায় লগাইছিলি যে
3: বেশি লগা হয়ে নথিলা সেই 20-25 ডিসমিল
2: এটা বড় পিয়াজ
3: হ্যাঁ বড় পিয়াজ
2: তো বিক্রি বটা করছন কি কেনতা কি নিজ খাইবার লাগি কা রাখছন
3: নিজ খাইবার লাগি
2: আচ্ছা এই পিয়াজ যে এতে অমল হয়েছে এটা তো এটা বড় চাকর ফের চালবা তো অমল বি হয়ে সারলান ওই হাদেরটা তো ফের গায়ে শীত মাস পৌঁছু পৌঁছু কি আমার পিয়াজ র সময় আসু আসু যেতবেলে পিয়াজ চাষটা করা হবা তো সেতকি দিন তো ঠিকঠাক চালি যাবা কেনতা কেন পিয়াজ কে সংরক্ষণ করছন বলে রকছন কেনতা করি তার লাগি কিছু ব্যবস্থা করিছন কি হেনতা ন ভুঁইরে সেটাকে
3: ভুঁইরে এমতি ঢালি কি রখি দেইথাম
2: ভলসে রয়েছি নি
3: যাহা সড়ে সড়ে যৌটা বঞ্চে বঞ্চে
2: হেনতা বি অধিকা ক্ষতিটা নিয়ে হেউথবা কহুন
3: নাই
2: আর লেসুনটা সেটা বি করিছিলি
3: হ্যাঁ সেটা আমি করেছিল
2: আচ্ছা লেসুন কেতে জায়গায় করেছিলি
3: লেসুন বহুত কম জায়গায় করেছিল বর্ষক সারা খাইবা পাই খালি
2: ଏଟା କେବେ ଅମଲ କଲି?
3: ଏଟା ଏଟା ବି ସେଇ ମାସରେ ଅମଲ ହେଇଛି ସେଟା।
2: ତ ଠିକ୍ ଠାକ୍ ଅମଲ ହେଲା କି କେନ୍ତା?
3: ହଁ ଠିକ୍ ଠାକ୍ ହେଇଛି।
2: ଆଚ୍ଛା, ଯାହା ବି ଆପଣ ଚାଷବାସ ମାନେ କରୁଛନ୍, ସେଥିର୍ ଲାଗି ବିହନ ହେଲା କି ଚାରା ହେଲା, ସେଟା ମାନେ କେନ୍ ଠାନୁ ନଉଛନ୍? ଆପଣଙ୍କର ଏଇ ଏରିଆରୁ ନଉଛନ୍ କି ଅଲଗା କେନ୍?
3: ଆମର ଏଇ ଫର୍ଟିଲାଇଜର ମାର୍କେଟରେ
2: ସବୁ ପ୍ରକାର ମିଳିଯାଉଛି।
3: ହଁ, ସବୁ ଭେରାଇଟିର ଆସୁଛି।
2: ଆଉ ସେଟା ମାନେ ନେଇକି ଲଗାଇଲେ ଭଲ ଅମଲ ବି ହଉଛି କହୁନ? ଜୈବିକ ହିସାବେ ଯେନ୍ ଚାଷବାସ ମାନେ କରା ହେସି ସେ ହିସାବେ କରୁଛନ୍?
3: ଜୈବିକ ହିସାବରେ ଯାହା ହଉଛି।
2: ଗାଈ ଗୋରୁ ରଖିଛନ୍ କେ? ନାଇଁ ନ। ହେଲେ ଚାଷବାସରେ ଗୋବର ଖତ ବ୍ୟବହାର କରୁଛନ୍?
3: ହଁ, ଗୋବର ବ୍ୟବହାର କରୁଛୁ, ସେଟା ଆମେ କିଣିକି।
2: ବୋଲେ ହେଇ ପାଖୁ ହେ ମିଳି ଯାଉଛେ କହୁନ?
3: ହଁ, ଗାଁ ଘରେ ଅଛନ୍ତି ଛେଲି ମେଣ୍ଢା, ଏବେ ସବୁ ସରି ଯାଇଛି, ଏବେ ନୂଆ ଯାହା କରିବା।
2: ଭେଣ୍ଡି ଭୁଣ୍ଡା ନିନ
3: ନା?
2: ମିର୍ଚା ଭେଣ୍ଡି କିଛି?
3: ହଁ, ଏଗୁଡା ଏବେ ଲଗେଇଲେ ହୁଅନ୍ତା ଭଲ, କିନ୍ତୁ ଏଇ ବର୍ଷ ଟିକେ ଅସୁବିଧା ଯୋଗୁଁ ଆମେ ଲଗେଇ ପାରିନୁ।
2: କିନ୍ତୁ ମାନେ ରହେସି କହୁନ, ଚାଷବାସ ମାନେ ରହେସି?
3: ହଁ, ଏବେ ଭଲ।
2: ଯାହା ବି ଏ ପନିପରିବା ମାନେ ଖିଆ ହଉଛି ମାର୍କେଟ ନୁ କିଣିକରି ଖିଆ ହଉଛି କହୁନ?
3: ହଁ, ଏବେ ସବୁ କିଣି।
2: ଆଚ୍ଛା, ଯାହା ବି ପନିପରିବା ମାନେ ଆପଣ ଚାଷବାସ ମାନେ କରୁଛନ୍, କହିଲେ ଆଲୁ ବି କରୁଥିଲେ, ଆଲୁ କେତେ କାଣ କରୁଥିଲେ?
3: ଆଲୁ ଲଗେଇଥିଲୁ 25 ଡିସମିଲରେ, ସେଟା ବି ଭଲ ଅମଲ ହେଲା, ଭଲ ସାଇଜ ହେଇଛି।
2: ଯାହା ବି ମାନେ ହଉଛେ ତାହେଲେ ସେଟା ବରଫ ଯାକର ଲାଗି ଭାବି କରି ହିଁ କରାଯାଉଛି। ତ ଆପଣଙ୍କର ଏରିଆରେ ଯେନ୍ ମାନେ ଅଛନ୍, ଆଖେପାଖେ ବି ଯେନ୍ ମାନେ ଅଛନ୍, ତ ସେମାନଙ୍କର ଚାଷବାସଟା କେନ୍ତା? ବିକ୍ରି ବଟାର ଲାଗି ସେମାନେ କରୁଛନ୍ କି ସେମାନେ ବି ଏନ୍ତା ନିଜର ଖାଇବାର ଲାଗି କରୁଛନ୍?
3: ଆମର ଏଠି ତ ସେମିତି ଲୋକ ନାହାନ୍ତି,
2: ଆଜ୍ଞା,
3: ସମସ୍ତେ ସେଇ ହାଜିରି ମଜୁରି ଉପରେ ନିର୍ଭର କରୁଛନ୍ତି।
2: ବେଶୀ କରି ସେଇମାନେ ହିଁ ଅଛନ୍ କହୁନ୍। ତ ଅସୁବିଧା କାଣା, ଜାଗା ଜମି ତାଙ୍କର ନେଇ ନ କି ଚାଷ କରିବାର ଇଚ୍ଛା ସେମାନେ ନେଇ କରବାର?
3: ସୁକବାସୀ ଲୋକ ଖାଲି ବସବାସ କରୁଛନ୍ତି ଏଠି କହିଲେ।
2: ଆଚ୍ଛା, ସୁକବାସୀ ମାନେ ଖାଲି ବସବାସ କରୁଛନ୍, ଯେନ୍ ମାନେ କି ଯାହା ହେଲେ ବି ଏଇ କୁଲି ମଜୁରୀ କାମ କରବାରଟା ସେମାନଙ୍କର ଜରୁରୀ ହେ, ନହେଲେ ତାଙ୍କର ପ୍ରତିପୋଷଣଟା ନେଇ ହେଇପାରି କହୁନ୍। ଆଚ୍ଛା, ଚାଷବାସ ତ ଯାହା ଯେନ୍ତା ହେବାର କଥା ହଉଛେ କରୁଛନ୍, ତାର ବାଦେ SHG ରେ ବି ମିଶିକରି ଯେନ୍ ଚାଷବାସ ମାନେ ହଉଛେ ସେଟା ବି କରୁଛନ୍?
3: ଆମ ଫୁଲ ଚାଷ ଭଲ ଇନକମ ହେଇଥିଲା, କିଲୋକୁ ଆମେ 200 ଟଙ୍କା ହିସାବରେ ବିକିଥିଲୁ, ଲକ୍ଷେ 1.5 ଲକ୍ଷ ଟଙ୍କା ଆମ ଫାଇଦାଟା ହେଲା।
2: ତ ତାର ଛଡା ଏହା ଦେଖା ଯେନ୍ ହିସାବେ ଆପଣଙ୍କର ଜୀବନଯାତ୍ରାଟା ଚାଲିଛି, କାଣ ଫରକ ପାଉଛନ୍ ସେଠି? କାଁ କାଁ ସବୁ କାମ ମାନେ ଆଗୁ ନେଇ କରୁଥାଇ ଆର ଇହାଦେ କରୁଛନ୍, ସେଟା ମାନେ ଟିକେ କହୁନ। ଆର ସେ କାମ ମାନେ କରି କରି ଆପଣଙ୍କ କେନ୍ତା ଲାଗୁଛି?
3: ଏଇ କାମ କରିକି ଆମକୁ ଭଲ ଲାଗୁଛି, ଅମଳ ଭଲ ହଉଛି, ଟାଇମ ପାସ ହେଇଯାଉଛି ବାଡି ଘାଡିରେ ଆଉ।
2: ଆଚ୍ଛା ଆଚ୍ଛା,
3: ଆମେ ଖୁସ ଅଛୁ ଆଉ।
2: ଆରୁ ଯାହା ବି ଚାଷବାସ ମାନେ ଆପଣଙ୍କର ହଉଛେ, ସେଟା ଯେହେତୁ ନିଜର ଖାଇବାର ଲାଗି କରୁଛନ୍, ତ ସେଟା ଜୈବିକ ହିସାବରେ କରାଯାଉଛେ, ଦେଶୀ ପଦ୍ଧତି ହିଁ କରାଯାଉଛେ ସବୁ କିଛି। ତ ଏନ୍ତା ତ ଏହା ଦେଖା ଆପଣ ଜାଣୁଥିବେ କି ଯେନ୍ଟା ଆପଣ ନିଜେ କରିକରି ଖାଉଛନ୍, ତାର ଗୋଟେ ଯେନ୍ ସ୍ୱାଦଟା ଅଛେ, ଆର ଏହା ମାର୍କେଟରୁ କିଣିକରି ଯେନ୍ଟା ଆଣିକରି ଖାଉଛନ୍, ସେ ଭିତରେ ଯେନ୍ ଫରକଟା ରହିଛି, କାଁ ସେ ବିଷୟରେ କହିବେ?
3: ହଁ, ବାହାରୁ କିଣିକି ଖାଇଲେ ଘର ପରି ଟେଷ୍ଟ ଆସୁନି, ସ୍ୱାଦ ଲାଗୁନି।
2: ଆଜ୍ଞା, ତ କେବେ ଚିନ୍ତା କରିଛନ୍ ଯେ ଯଦି ଆପଣ ବି ହେନ୍ତା ବ୍ୟବସାୟିକ ଭିତ୍ତିରେ କରତେ କି ବିକ୍ରି ବଟା ପରପୋଜ ରେ କରତେ, ବୋଇଲେ ସେଟାକେ କେନ୍ ହିସାବେ ଚାଷ କରିଥିତେ, ଜୈବିକ ହିସାବେ କି ରାସାୟନିକ ହିସାବେ?
3: ଜୈବିକ ହିସାବରେ ହିଁ କରିଥାନ୍ତୁ।
2: ଆଜ୍ଞା, ଯେନ୍ଟା ନିଜେ ଖାଉଛନ୍, ନିଜର ଶରୀର ର ଲାଗି ଭଲ ହେ, ନିରାପଦ ହେ, ସେ ହିସାବେ ହିଁ ଚାଷବାସଟା ହେଇଥିତା। କେବେ ଚିନ୍ତା କରିଛନ୍ କେ ସେ ହିସାବେ କରବେ, ମାନେ ବିକ୍ରି ବଟା ହିସାବେ ବି କରଲେ ଭଲ ହେତା କି କରିପାରତେ ବୋଲିକରି?
3: କରଲେ ଭଲ ହେତା, ଏଠି ଆଖ ପାଖ ସକାଳେ ମାର୍କେଟ, ସନ୍ଧ୍ୟାରେ ମାର୍କେଟ, ବିକ୍ରି କରିବା ପାଇଁ ସୁବିଧା, କିନ୍ତୁ ସେତେ ଭାବିନୁ ଆମେ, ଆଗକୁ ଦେଖିବା।
2: ଆଚ୍ଛା, ଯଦି ସମ୍ଭବ ହୁଏ କି ମାନେ ସେ ଉପରେ ଯଦି ଚିନ୍ତା କରନ୍ ବୋଲେ କରବି କହୁନ। ଆଜ୍ଞା, ବେଲେ ଆଜି ଆପଣଙ୍କର ସାଙ୍ଗେ କଥା ହେଇକରି ମାନେ କିଛି କଥା ମାନେ ଜାଣବାର କି ମିଳିଲା, ତ ଆମର ବୈଠକୀ ମାଧ୍ୟମ ଏତିକି କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
3: ଜୁହାର।

ସ୍ୱତନ୍ତ୍ର ଏଠି ଶେଷ ହେଲା କିଷାନ ଭାଇ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ରୀନା ଦୀପ ଏବଂ ବିନୟ କୁଲୁ। ଆକାଶବାଣୀ ରାଉରକେଲା, ବର୍ତ୍ତମାନ ଆସନ୍ତୁ ଶୁଣିବା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ କନକଲତା ବେହେରା।

ନମସ୍କାର ଶ୍ରୋତା ବନ୍ଧୁ, ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କର ରେଡ଼ିଓ ସାଥୀ କନକଲତା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ, ଆଉ ଡେରି ନକରି ନେଇଯିବ ଆମର ପ୍ରଥମ ଫୋନ କଲ। ହେଲୋ ରାଉରକେଲା, କିଏ କହୁଛନ୍ତି?

0: କୁମାର ପଟନ କହୁଛି।
1: ମନୋଜ ବାବୁ କେମିତି ଅଛନ୍ତି?
0: ହଁ ବହୁତ ଭଲ ଅଛି ମ୍ୟାଡାମ, ଆପଣ କେମିତି ଅଛନ୍ତି?
1: ଆମେ ଭଲ ଅଛୁ। କଣ ବର୍ତ୍ତମାନ କଣ କରୁଛନ୍ତି?
0: ବର୍ତ୍ତମାନ ତ ଚାଷବାସ ଚାଲିଛି ମ୍ୟାଡାମ।
1: କଣ ଲଗେଇଛନ୍ତି?
0: ଭେଣ୍ଡି, ଲାଉ, କାକୁଡ଼ି, କଲରା ଆଉ ବୋଇତାଳୁ ଏସବୁ ଚାଲିଛି ଆଉ।
1: ସବୁ ନେଇକି ଯାଉଛନ୍ତି ହାଟକୁ? ବଢିଆ କଥା, ହାଟରେ ହିଁ ଅଛି ଫୋନ କରି। ଆଚ୍ଛା କୁହନ୍ତୁ, ଆଜି କୋଉଠି ଗୀତ କୁହନ୍ତୁ ଶୁଣିବେ ଆପଣଙ୍କୁ, ଆପଣଙ୍କ ପସନ୍ଦ ହିସାବରେ ଗୋଟେ ଶୁଣେଇ ଦେବା ଗୀତ।
0: ମୋ ସୁନା ପୁଅର ଟାଇଟଲ ଗୀତ ଶୁଣେଇ ଦେବେ ମ୍ୟାଡମ।
1: ମୋ ସୁନା ପୁଅ, ଠିକ ଅଛି, ଆପଣଙ୍କ ପସନ୍ଦ ଅନୁସାରେ ଏହି ସୁନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦେଉଛୁ।
0: ଆଜ୍ଞା ନମସ୍କାର।
1: ନମସ୍କାର ନମସ୍କାର।

0: ଓଡ଼ିଆ କଥାଚିତ୍ରରୁ ଆପଣଙ୍କୁ ଶୁଣେଇ ଦେଉଛୁ।
1: ଆଉ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଯେତେ ଅଛନ୍ତି ଆମର ରାଉରକେଲା ଭାଲୁ ଅନୁରୋଧ ପରିବାର ସହିତ ଜଡିତ ହୋଇକରି ଅଛନ୍ତି, ସମସ୍ତଙ୍କୁ ଡେଡିକେଟ୍ କରୁଛି ଏବଂ ଖାସ କରି ଆପଣଙ୍କୁ ମଧ୍ୟ ଡେଡିକେଟ୍।
0: ନିଶ୍ଚୟ, ଆମକୁ ଫୋନ କଲେ ବହୁତ ବହୁତ ଧନ୍ୟବାଦ। ଆମେ ପସନ୍ଦ କରିଥିବା ଗୀତଟିକୁ ଆପଣଙ୍କୁ ଶୁଣେଇ ଦେଉଛୁ।
1: ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ହଁ ରାଉରକେଲା ନାନୀ ଜୁହାର।
0: ଜୁହାର, କିଏ କହୁଛନ୍ତି?
1: ମୁଁ କରମଧାନୀ ସାହୁ କହୁଛେ, ଗ୍ରାମ ତିରଙ୍ଗା ମୁଣ୍ଡା, ପୋଷ୍ଟ ଲା ମୁଣ୍ଡା, ତନା ବିଜେପୁର, ଜିଲ୍ଲା ବରଗଡ଼।
0: କେମିତି ଅଛନ୍ତି?
1: ବହୁତ ତ ପୁରା ବଢିଆ ଅଛି ନାନୀ, ଆଉ ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ବହୁତ ବଢିଆ ଅଛୁ। ଆପଣଙ୍କ ଜାଗାରେ ସବୁ କେମିତି କଣ ଚାଲିଛି?
1: ହଁ ଆମ ଜାଗାରେ ନାନୀ ଆମର

0: ଆପଣ କଣ କରନ୍ତି କହିଲେ?
1: କି
0: କାମ କରୁଛନ୍ତି ଆପଣ?
1: କେମିତି
0: ସବୁ ନିଜ କାମ ସବୁ ନିଜେ ନିଜେ ସବୁ ମ୍ୟାନେଜ୍ କରୁଛନ୍ତି? ନାଇଁ
1: କୁହନ୍ତୁ,
0: ଆଜି କୋଉ ଗୀତ ଶୁଣିବେ? ତୋ ବିନା ମୋ କାହାଣୀ ଅଧା କଥା ଚିତ୍ରରୁ ଆମେ ଏଇ ସୁନ୍ଦର ଗୀତଟି ଶୁଣି ଦଉଛୁ। ହଁ କୁହନ୍ତୁ। ବହୁତ ବହୁତ ସ୍ମରଣ ଶକ୍ତି ଆପଣଙ୍କର, ବହୁତ ବଢିଆ ଭାବରେ କହିଲେ। ସମସ୍ତଙ୍କର ନାଁ ଗୁଡାକ ମନେ ରଖିକି କହିପାରିଲେ ଆପଣ, ଯେଉଁମାନଙ୍କ ନାଁ ସବୁ କହିଲେ ତାଙ୍କୁ ସମସ୍ତଙ୍କୁ, ଆମର ଯେତେ ଲିସନର ଅଛନ୍ତି ସମସ୍ତଙ୍କୁ ଆପଣ ପସନ୍ଦ କରିଥିବା ଗୀତଟିକୁ ଶୁଣେଇ ଦଉଛୁ। ଆମକୁ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉଲକ୍ଲା,
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା, ବାମଡ଼ାରୁ।
0: ରଞ୍ଜିତ ବାବୁ କେମିତି ଅଛନ୍ତି, କ'ଣ କରନ୍ତି?
1: ମୁଁ ଭଲ ଅଛି ଆଜ୍ଞା। ଏଇନେ ଆମ ବାମଡ଼ାରେ ଗୋଟେ ମୋଟର ବାଇଣ୍ଡିଂ ଦୋକାନ ଅଛି। ମୁଁ ମୋର ବଡ଼ ଭାଇ ଗୋଟେ କାମ କରୁଛନ୍ତି, ଇସ୍ମିତିକ ରୂପା ଯାନ ଆଜ୍ଞା, ଗୋଟେ ମହମ୍ମଦ ଅଜିର କଣ୍ଠରେ ସେ ସ୍ମୃତି ଏକ ରୂପା ଯାନ,
0: ସ୍ମୃତି ଏକ ରୂପା ଯାନ, ଏଇଟା ହଉଛି ଚକା ଭଉଁରୀ କଥା ଚିତ୍ରର। ଯେଉଁମାନଙ୍କର ସବୁ ନାଁ କହିଲେ ସେମାନେ ସମସ୍ତଙ୍କୁ ଆପଣଙ୍କୁ ମଧ୍ୟ ଏଇ ସୁନ୍ଦର ଗୀତଟି ଚକା ଭଉଁରୀ କଥା ଚିତ୍ରରୁ ସ୍ମୃତି ଏକ ରୂପା ଚିହ୍ନ ଗୀତଟି ଆପଣଙ୍କୁ ଶୁଣେଇ ଦେଉଛୁ। ଆମକୁ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା,
1: ମ୍ୟାଡାମ ନମସ୍କାର, ସବିତା କହୁଥିଲି ଜଗତସିଂହପୁର।
0: କୁହନ୍ତୁ କେମିତି ଅଛନ୍ତି ମ୍ୟାଡାମ?
1: ହଁ ମ୍ୟାଡାମ ମୁଁ ଭଲ ଅଛି, ଆପଣ ମାନେ?
0: ଆମେ ବି ବହୁତ ବଢ଼ିଆ ଅଛୁ। ଆପଣ କ'ଣ କରନ୍ତି କହିଲେ?
1: ମୁଁ ଘରେ ଅଛି।
0: ଆଉ ଘରେ ଭିତରେ ରହିକି ଆମର କାର୍ଯ୍ୟକ୍ରମ ଶୁଣିଛନ୍ତି ସବୁବେଳେ ନାଇଁ?
1: ଆଜ୍ଞା ଆଜ୍ଞା,
0: ରେଡ଼ିଓ ଆପଣ ସବୁବେଳେ ଶୁଣୁଛନ୍ତି?
1: ଶୁଣେ ଆଉ କେତେବେଳେ କେମିତି କଲ୍ କରେ।
0: ବଢ଼ିଆ କଥା। ଆଉ କୁହନ୍ତୁ ଆଜି କେଉଁ ଗୀତ ଶୁଣିବେ?
1: ଏଇଟା ଶ୍ରୀ ଜଗନ୍ନାଥଙ୍କର ଦେଖ ଚକା ଅଛି ମ୍ୟାଡାମ, ଏଇଟା ଡେଡିକେଟ କରିବି ଆପଣଙ୍କୁ।
0: ମୋତେ?
1: ଆଜ୍ଞା,
0: ବହୁତ ବଢ଼ିଆ କଥା, ଠିକ୍ ଅଛି। ମୋତେ ମୋତେ ଡେଡିକେଟ୍ କରିଛନ୍ତି, କିନ୍ତୁ ମୁଁ ସମସ୍ତଙ୍କୁ ଶୁଣେଇବି ହେଲା।
1: ଆଜ୍ଞା, ଆଉ ଆମ ଜଗତସିଂହପୁର ଯେତେ ଭଉଣୀ ମାନେ କରନ୍ତି ସମସ୍ତେ,
0: ଠିକ୍ ଅଛି। ହଁ
1: ରଖୁଛି ମ୍ୟାଡାମ, ନମସ୍କାର।

ଶେଷ ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ। ଆମକୁ ଫୋନ୍ କରିବାର ନମ୍ବର ହେଉଛି 0661247014। ଏହି ନମ୍ବରରେ ଫୋନ୍ କରନ୍ତୁ ଏବଂ ଆପଣଙ୍କର ଅନୁରୋଧ ଜଣାନ୍ତୁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲି ମୁଁ କନକଲତା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆମକୁ ଫୋନ୍ କରିବାର ସମୟ ପ୍ରତ୍ୟେକ ଗୁରୁବାର ଦିନ 10:30 ରୁ 11:15 ପର୍ଯ୍ୟନ୍ତ। ଏତିକିରେ ବିଦାୟ ନେଉଛି, ନମସ୍କାର।

ଶ୍ରୋତନ୍ଧୁ, ଏଠି ଶେଷ ହେଲା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ କନକଲତା ବେହେରା। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଏଥିରେ ଶୁଣିବା ଦର୍ଦ ଚଳଚ୍ଚିତ୍ରରୁ ହାଲେ ଦିଲ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ରଚନା କରିଛନ୍ତି ନକାଶ ଲୈଲପୁରୀ।

ଶ୍ରୋତାବନ୍ଧୁ, ଶୁଣୁଥିଲେ ଗୀତ ଡନ୍ ଟୁ ଚଳଚ୍ଚିତ୍ରରୁ ହେ ମାୟା ଗୀତଟିକୁ ଗାଇଛନ୍ତି ଉଷା ଉତ୍ତପ ଏବଂ ରଚନା କରିଛନ୍ତି ଜାଭେଦ ଅଖ୍ତର।

ସ୍ୱତନ୍ତୁ ପରବର୍ତ୍ତୀ ଗୀତଟି ଶୁଣିବା ରୂପ ପରବର୍ତ୍ତୀ ଗୀତଟି ଶୁଣିବା ଦଶ ଚଳଚ୍ଚିତ୍ରରୁ ଚାନ୍ଦନୀ ରୂପ କି ଗୀତଟି ଗୀତଟିକୁ ଗାଇଛନ୍ତି ଶଙ୍କର ମହାଦେବନ ଏବଂ ସାଥୀ। ଗୀତଟିକୁ ରଚନା କରିଛନ୍ତି ସମୀର।

ଜୀବନ ବାଟରେ କେତେବେଳେ ଖରା, କେତେବେଳେ ପୁଣି ମେଘ। ଜୀବନ ବାଟରେ କେତେବେଳେ ଖରା, କେତେବେଳେ ପୁଣି ମେଘ। ସେଇ ଖରା ମେଘ ଜୀବନରେ ଭରେ କେତେ ରାଗ ଅନୁରାଗ। ସେଥିପାଇଁ ସିନା ଜୀବନ ସୁନ୍ଦର, ସୁନ୍ଦର ଜୀବନ ରାଗ। ଜୀବନ ବାଟରେ କେତେବେଳେ ଖରା, କେତେବେଳେ ପୁଣି ମେଘ। ହଁ ଶ୍ରୋତାବନ୍ଧୁ, ଜୀବନ ବାଟରେ କେବେ ଆସେ ଖରା ତ କେବେ ଆସେ ମେଘ, କେବେ ଆସେ କାଳ ବୈଶାଖୀ ତ କେବେ ଆସେ ଲଘୁଚାପ। ଜୀବନ ବାଟରେ ଆସେ କେତେ ଛକ ତ ଆସେ ପୁଣି କେତେ ଖାଲ ଢିପ। ସତରେ ଏ ଜୀବନର ପଥ କେବେ କଣ୍ଟକିତ ତ କେବେ ପୁଷ୍ପିତ ପୁଷ୍ପିତ। ଜୀବନରେ କେବେ ପ୍ରେମ, କେବେ ବିଷାଦ, କେବେ ଲୁହ, କେବେ ଆହ୍ଲାଦ, କେବେ ନିରବତା ତ କେବେ ନିନାଦ। ଆଉ ଏଇସବୁକୁ ନେଇ ତ ଜୀବନ ତଥାପି ସୁନ୍ଦର। ଜୀବନର ଏଇ ଦୁଃଖ ସୁଖ, ବ୍ୟଥା ବେଦନା, ସ୍ୱପ୍ନ ସମ୍ଭାବନା ଆଦି ହିଁ ସାଜିଥାଏ ସାହିତ୍ୟର ଉପାଦାନ। ସେହିସବୁ ତ କରାଇଥାଏ ସୃଜନ ମନସ୍କ, ଆଉ ତାକୁ ନେଇ ତ ସୃଷ୍ଟି ହୋଇଥାଏ ସାହିତ୍ୟ। ପୁଣି କେବେ ସାହିତ୍ୟ ହିଁ ଦେଖାଇଥାଏ ଜୀବନର ପଥ। ସେଥିପାଇଁ ତ କୁହାଯାଏ କେବେ ଜୀବନ ପାଲଟିଯାଏ ସାହିତ୍ୟ ତ କେବେ ସାହିତ୍ୟ ପାଲଟିଯାଏ ଜୀବନ।

କବିତାର ଶୀର୍ଷକ ସେମାନେ ଆସୁଛନ୍ତି। ହଁ, ସେମାନେ ଆସୁଛନ୍ତି ସୁବର୍ଣ୍ଣ ମାଟିକୁ ଅଙ୍ଗାର କରିବାକୁ। ସେମାନେ ଆସୁଛନ୍ତି ସୁବର୍ଣ୍ଣ ମାଟିକୁ ଅଙ୍ଗାର କରିବାକୁ। କ୍ଷୁଦ୍ର ସତାର ଦୃଢ଼ ଦ୍ୱାର ଦେଶରେ ଝୁଲୁଛି ପୃଥିବୀର ସମସ୍ତ।

କିନ୍ତୁ ଶୁଣିନଥିବେ ବସନ୍ତର ଗୁପ୍ତ ସ୍ୱର, ପ୍ରେମର ଅଦୃଶ୍ୟ ଚିତ୍ର ଓ ଚେତନା, ପ୍ରେମର ଅଦୃଶ୍ୟ ଚିତ୍ର ଓ ଚେତନା। ସେମାନଙ୍କ ଛାତିରେ ନାହିଁ ଅନୁଭବର ଗନ୍ଧ, ସେମାନଙ୍କ ଛାତିରେ ନାହିଁ ଅନୁଭବର ଗନ୍ଧ, କେବଳ ଭୋକ, କେବଳ ଭୋକ ଯାହା ଗିଳି ଦେଉଛି ମାଣ୍ଡିଆ କ୍ଷେତ, ଧାନ ବିଲ, ସବୁଜ ପତ୍ରର ଲହଲହ ଜୀବନ। କେବଳ ଭୋକ ଯାହା ଗିଳି ଦେଉଛି ମାଣ୍ଡିଆ କ୍ଷେତ, ଧାନ ବିଲ, ସବୁଜ ପତ୍ରର ଲହଲହ ଜୀବନ। ଏଇ ପୃଥିବୀ, ଏଇ ପୃଥିବୀ ଯାହା ଦେଇଥିଲା ସବୁକିଛି, ଏଇ ପୃଥିବୀ ଯାହା ଦେଇଥିଲା ସବୁକିଛି, ସେମାନେ ତାହାକୁ ପୂରଣ କରୁଛନ୍ତି ଗୁଳିଗୋଳା ବାରୁଦରେ। ହିଂସାରୁ କ୍ରୋଧ, କ୍ରୋଧରୁ ଯୁଦ୍ଧ, ହିଂସାରୁ କ୍ରୋଧ, କ୍ରୋଧରୁ ଯୁଦ୍ଧ, ଏବଂ ଯୁଦ୍ଧରୁ ଜନ୍ମ ନେଉଛି ଶୂନ୍ୟତାର ଅନନ୍ତ ଗର୍ଭ। ସେମାନେ ଆସୁଛନ୍ତି, ସେମାନେ ଆସୁଛନ୍ତି ପୃଥିବୀକୁ ଜଳାଇବାକୁ, ନିଜ ଅନ୍ଧକାରକୁ ପ୍ରମାଣ କରିବାକୁ। ଶେଷରେ ଶେଷରେ ନିଜ ନିଜ ଭିତରେ ବାଣ୍ଟି ନେବେ ପୃଥିବୀର ଆତ୍ମାକୁ, ଶେଷରେ ନିଜ ନିଜ ଭିତରେ ବାଣ୍ଟି ନେବେ ପୃଥିବୀର ଆତ୍ମାକୁ, ଏବଂ ରହିଯିବ କେବଳ ଏକ ଶୂନ୍ୟ ଆକାଶ, ଏବଂ ରହିଯିବ କେବଳ ଏକ ଶୂନ୍ୟ ଆକାଶ, ଅନ୍ଧାରର ଶେଷ ସାକ୍ଷୀ ହୋଇ, ଅନ୍ଧାରର ଶେଷ ସାକ୍ଷୀ ହୋଇ। କବିତାର ଶୀର୍ଷକ ବୈଶାଖ। ଦିଗନ୍ତର ପ୍ରଶସ୍ତ ଛାତିରେ ଲାଲ ଅକ୍ଷରର ଜ୍ୱାଳା, ଦିଗନ୍ତର ପ୍ରଶସ୍ତ ଛାତିରେ ଲାଲ ଅକ୍ଷରର ଜ୍ୱାଳା, ଶୂନ୍ୟ ପାଟିରେ ଶବ୍ଦ ସ୍ଫୁଲିଙ୍ଗର, ଶୂନ୍ୟ ପାଟିରେ ଶବ୍ଦ ସ୍ଫୁଲିଙ୍ଗର, ଧୂଳିକଣିକାରେ ବିଦ୍ରୋହ। ତଥାପି ତଥାପି ନୀରବ ନୟନ ନିର୍ବାକ ଅନ୍ତର, ପତ୍ରହୀନ ଶାଖା, ପତ୍ରହୀନ ଶାଖା ଆକାଶକୁ ପଚାରି ଚାଲେ ଅସମାହିତ ପ୍ରଶ୍ନ। ସୂର୍ଯ୍ୟର ତୀବ୍ର ତାପ ତଳେ ନିରୁତର ସମସ୍ତ ଜୀବନ, ପତ୍ରହୀନ ଶାଖା ଆକାଶକୁ ପଚାରି ଚାଲେ ଅସମାହିତ ପ୍ରଶ୍ନ, ସୂର୍ଯ୍ୟର ତୀବ୍ର ତାପ ତଳେ ନିରୁତର ସମସ୍ତ ଜୀବନ। ବତାସ, ବତାସ ଅଦୃଶ୍ୟ ଶିଳ୍ପୀଟିଏ, ବତାସ ଅଦୃଶ୍ୟ ଶିଳ୍ପୀଟିଏ, ଶୂନ୍ୟକୁ ଘଷି ଗଢ଼େ ଦାହ, ପ୍ରତିସ୍ପର୍ଶରେ ଅଙ୍ଗାରର ଶବ୍ଦ, ପ୍ରତିସ୍ପର୍ଶରେ ଅଙ୍ଗାରର ଶବ୍ଦ, ଅନ୍ତରରୁ ନିସୃତ ଉଷ୍ମତାର ପ୍ରବାହ। ମାଟିର ଫାଟରେ ସମୟର ରେଖା, ମାଟିର ଫାଟରେ ସମୟର ରେଖା, ଅଙ୍କୁର ଲୋଡ଼େ ଆର୍ଦ୍ରତା, ଜୀବନ ଖୋଜେ ଗୁପ୍ତ ସ୍ପନ୍ଦନ, ଜୀବନ ଖୋଜେ ଗୁପ୍ତ ସ୍ପନ୍ଦନ, ଯେତିକି ଆଶା ସେତିକି ଉଷ୍ମତା। ନଦୀ ଶୁଷ୍କ ଶଯ୍ୟାରେ ଅପେକ୍ଷାରତ, ନଦୀ ଶୁଷ୍କ ଶଯ୍ୟାରେ ଅପେକ୍ଷାରତ, ସ୍ମୃତି କବଳିତ ମନ, ଆଶାର ଊର୍ଦ୍ଧ୍ୱଗାମୀ ତରଙ୍ଗରେ ଅନୁଭବେ ମାଦକ ସ୍ପନ୍ଦନ। ଆକାଶ ତଳେ, ଆକାଶ ତଳେ ଅନୁଚାରିତ ଏକ ଗଭୀର ସମ୍ମତି, ଜଳିବାରେ ଲୁଚିଥାଏ ସ୍ୱପ୍ନ, ଜଳିବାରେ ଲୁଚିଥାଏ ସ୍ୱପ୍ନ, ଦାହରେ ଜନ୍ମେ ସୃଷ୍ଟିର ପ୍ରଭାତି। ବୈଶାଖ, ବୈଶାଖ ଶୂନ୍ୟରୁ ତୋଳେ ମୁହୂର୍ତ୍ତ, ନିଃସର୍ତ୍ତ ଜୀବନର ଆହ୍ୱାନ, ପାଉଁଶ ତଳୁ ଅଙ୍କୁରିତ ହୁଏ ପ୍ରଥମ ହରିତ ଉଚ୍ଚାରଣ। ବୈଶାଖ ଶୂନ୍ୟରୁ ତୋଳେ ମୁହୂର୍ତ୍ତ, ନିଃସର୍ତ୍ତ ଜୀବନର ଆହ୍ୱାନ, ପାଉଁଶ ତଳୁ ଅଙ୍କୁରିତ ହୁଏ ପ୍ରଥମ ହରିତ ଉଚ୍ଚାରଣ, ପାଉଁଶ ତଳୁ ଅଙ୍କୁରିତ ହୁଏ ପ୍ରଥମ ହରିତ ଉଚ୍ଚାରଣ।

ଧରିତ୍ରୀର ଅକ୍ଷୟ ଭଣ୍ଡାର। ନାରୀ ସିଏ ରକ୍ତ ହାଡ଼ମାଂସର ଶରୀର ନୁହେଁ, ଧରିତ୍ରୀର ଅକ୍ଷୟ ଭଣ୍ଡାର। ଶୂନ୍ୟରୁ ସୃଷ୍ଟି, ଶୂନ୍ୟରୁ ସୃଷ୍ଟି, ସୃଷ୍ଟିରୁ ମହାପ୍ରଳୟ ପର୍ଯ୍ୟନ୍ତ ଲମ୍ବିଥିବା ପାଦ, ସୃଷ୍ଟିରୁ ମହାପ୍ରଳୟ ପର୍ଯ୍ୟନ୍ତ ଲମ୍ବିଥିବା ପାଦ, ଯା ଆଖିରେ ସମାହିତ ସମଗ୍ର ଆକାଶ, ସେ ହିଁ ପ୍ରାଣକେନ୍ଦ୍ର, ସେ ହିଁ ପ୍ରାଣକେନ୍ଦ୍ର, ମହାଶକ୍ତି ବିଶ୍ୱରୂପା। ତାର ଦୁଗ୍ଧ ସ୍ନିଗ୍ଧ ହସରେ ଅଙ୍କୁରିତ ହୁଏ ଜୀବନ, ତାର ଦୁଗ୍ଧ ସ୍ନିଗ୍ଧ ହସରେ ଅଙ୍କୁରିତ ହୁଏ ଜୀବନ। ଲୋହିତ ବିଦ୍ରୋହର ପ୍ରବାହରେ ଭାସିଯାଏ ଅନ୍ୟାୟର ସାମ୍ରାଜ୍ୟ। ନାରୀ ଅର୍ଜୁନର ଧନୁଷ, ନାରୀ ଅର୍ଜୁନର ଧନୁଷ, ଦୁର୍ଗାଙ୍କ ତ୍ରିଶୂଳ, ଚଣ୍ଡୀଙ୍କ ଲହଲହ ଜିହ୍ୱା ଏବଂ ଗଙ୍ଗାର ପବିତ୍ର ପ୍ରବାହ। ସେ ଦିବାରାତ୍ରିର ସଙ୍ଗୀତ, ସେ ଦିବାରାତ୍ରିର ସଙ୍ଗୀତ, ଚନ୍ଦ୍ରର ଚମକ, ସୂର୍ଯ୍ୟର ଦାହ। କରିଛି ମୁକ, ସେ କରିଛି ମୁକ, ତଥାପି ତାକୁ ବାନ୍ଧି ରଖିବାକୁ, ତଥାପି ତାକୁ ବାନ୍ଧି ରଖିବାକୁ ଇତିହାସ ତିଆରି କରିଛି ସହସ୍ର ଲହର ବେଡ଼ି, ଅନେକ କୃତ୍ରିମ ଲଗାମ ଲଗେଇ। କିନ୍ତୁ କିନ୍ତୁ ପାହାଡ଼କୁ ବକ୍ଷଚିରି ବାହାରୁଥିବା ଝରଣା ଭଳି, ପାହାଡ଼କୁ ବକ୍ଷଚିରି ବାହାରୁଥିବା ଝରଣା ଭଳି ତାର ମନ ଶକ୍ତି ସାମର୍ଥ୍ୟ ସେଭଳି ବହିଥାଏ ଅବିରତ ଅସୀମ। ନାରୀ କେବଳ ସହନଶୀଳତାର ପ୍ରତୀକ ନୁହେଁ, ସେ ଜ୍ୱାଳାମୁଖୀର ଗର୍ଜନ। ନାରୀ କେବଳ ସହନଶୀଳତାର ପ୍ରତୀକ ନୁହେଁ, ସେ ଜ୍ୱାଳାମୁଖୀର ଗର୍ଜନ, ପ୍ରଳୟର ପ୍ରାବଲ୍ୟ, ଜୀବନର ଅନ୍ତିମ ସତ୍ୟ। ତୁମ ମୂଢ଼ତାର ଅନ୍ତିମ ପୃଷ୍ଠାରେ ଲେଖା ଅଛି ତାର ବିଜୟର ଗାଥା, ତୁମ ମୂଢ଼ତାର ଅନ୍ତିମ ପୃଷ୍ଠାରେ ଲେଖା ଅଛି ତାର ବିଜୟର ଗାଥା। ତା ଚକ୍ଷୁରେ ସମୁଦ୍ରର ଗଭୀରତା, ପାଦରେ ଭବିଷ୍ୟତ ସଭ୍ୟତାର ସ୍ୱର, ତାର ସ୍ୱପ୍ନ ସତ୍ୟ ସମ୍ଭାବନାକୁ ଅବରୋଧ କରୁଥିବା ଅନ୍ଧକାରରୁ ଜନ୍ମ ନେବ ନୂତନ ସକାଳର ଶୀତଳ ଆଲୋକ। ତାର ସ୍ୱପ୍ନ ସତ୍ୟ ସମ୍ଭାବନାକୁ ଅବରୋଧ କରୁଥିବା ଅନ୍ଧକାରରୁ ଜନ୍ମ ନେବ ନୂତନ ସକାଳର ଶୀତଳ ଆଲୋକ।

କବିତାର ଶୀର୍ଷକ ନାରୀ ସୃଷ୍ଟିରୁ ବିଜୟ। ନାରୀ ସିଏ ରକ୍ତ ହାଡ଼ ମାଂସର ଶରୀର ନୁହେଁ।

ଝଲମଲ, ଆଉ ଆରପଟ ଝଲମଲ ପଡ଼େ ସେଠି ଜହ୍ନତାରା ସୂର୍ଯ୍ୟର ସକଳ କିରଣ, ପ୍ରାଚୁର୍ଯ୍ୟରେ ଭରପୁର ଅଟାଳିକା ମାଳମାଳ, ମଦମତ ଶୋଷକର ଶୁଭେ ଉଦ୍ଧତ କଲୋଳ। ଶୁଣିଲୁ ତ, ଶୁଣିଲୁ ତ, ଦୁଇ ପାଖେ ଅଛି କେମିତି ଦୁଇ ଭିନ୍ନ ଭିନ୍ନ ଚିତ୍ର। ତେବେ ତୁ ଦୁଃଖକୁ ଭାଗ୍ୟ, ଶୋଷଣକୁ ଆଶୀର୍ବାଦ, ଦାସତ୍ୱକୁ କର୍ମଫଳ କହି ଶୋଷଣର କରୁଣାହୀନ କାଳିରେ ତା ସୁନା ପାତିଆ ଉପରେ ମିଛ ଲେଖି ଲେଖି କରିବୁ ଶୋଷକ ସ୍ତୁତି ଆଉ କେତେ ଦିନ। ତୋ ଶକ୍ତି ପରା ଅଶିର ଶକ୍ତିଠାରୁ ବେଶୀ, ତୋର ଶକ୍ତି ପରା ଅଶିର ଶକ୍ତିଠାରୁ ବେଶୀ ଧର୍ମ ତୋର ପ୍ରେମ ସତ୍ୟ ଶାନ୍ତି। ତେବେ କାହିଁକି, ତେବେ କାହିଁକି ତୋ ତୀକ୍ଷ୍ଣତାକୁ ଥୁଣ୍ଟା କରି ଏତେ ଦିନ ରହିଛୁ ତାଙ୍କ ପକେଟରେ ବନ୍ଦୀ। ରେ ମୋ ପ୍ରିୟ କଲମ, ରେ ମୋ ପ୍ରିୟ କଲମ, ରହିଲୁଣି ଏତେ ଦିନ ଆଲୁଅ ପଟରେ, ଏବେ ଟିକେ ଅନ୍ଧାରକୁ ଢଳ, ଅନ୍ଧାରରେ ଶୋଇଥିବା ନିରୁତା ମଣିଷକୁ ଜଗା, ଲେଖ ତାଙ୍କ ପାଇଁ ପ୍ରତିବାଦ ପ୍ରତିରୋଧ ବିଦ୍ରୋହର କଥା, ମରି ଝରି ପଡ଼ୁଥିବା ସଂସ୍କୃତିକୁ ଉଠା, ଭାଙ୍ଗି ଦେ ଜାତି ଧର୍ମ ବର୍ଣ୍ଣ ବିଭେଦର ବାଡ଼, କବନ୍ଧ ସମାଜ ଆଉ ବଦ୍ଧ ଜୀବକୁ ଶୁଣେଇ ଦେ, ବଜେଇ ମୁକ୍ତି ବିଣା, ବିଶ୍ୱାସରେ ଚାଲୁଥିବା ବିଜ୍ଞାନ, ନିଶ୍ୱାସରେ ଦୋହଲୁଥିବା ଜୀବନକୁ ଟିକେ ତୁହ ସାହା ଭରସା, ଲେଖିଯା କହିଯା ମଣିଷ ସବୁଠାରୁ ବଡ଼, ମଣିଷଠୁ କେହି ନାହିଁ ଉଞ୍ଚା, ଦେବତ୍ୱର ଚିହ୍ନ ତା ମଣିଷ ପଣିଆ, ତୁ ବି ଜାଳିଦେ ତୋ ଶବ୍ଦେ ଶବ୍ଦେ ଅଗ୍ନିଜ୍ୱାଳା, ଆଙ୍କିଦେ ନବଦୀପ୍ତ ଆଲୋକର ଛବି, ବଜା ତୋର ସେ ପଞ୍ଚଜନ୍ୟ ଗଗନେ ପବନେ ମାତି ଉଠୁ ତାର ସବୁ ପ୍ରତିଧ୍ୱନି, ବଜା ତୋର ପଞ୍ଚଜନ୍ୟ ଗଗନେ ପବନେ ମାତି ଉଠୁ ତାର ସବୁ ଧ୍ୱନି ପ୍ରତିଧ୍ୱନି, ଏକ ଭେଦହୀନ ପୃଥିବୀ ପାଇଁ। ରେ ମୋ ପ୍ରିୟ କଲମ, ଏତେ ଗୁଡ଼ାଏ କହିଦେଲି ବୋଲି ଜମାରୁ ରାଗିବୁନି, ଆଦେଶ ବି ଭାବିବୁନି, ଖାଲି ଟିକିଏ ବିଚାର କରିବୁ, ବିବେକକୁ ପଚାରିବୁ, ଅନୁରୋଧ ରହିଲା ଏତିକି, ଅନୁରୋଧ ରହିଲା ଏତିକି। କବିତାର ଶୀର୍ଷକ ଏବେ ଆସିଛି ତା ପାଳି। ସେଇ ଏକା ରାସ୍ତାରେ ବୋଧ ହୁଏ ପରମ୍ପରାର ନିଘଞ୍ଚ ଅନ୍ଧାର ଭିତରେ ନାଚିଥାନ୍ତା ମୁନା ସମସ୍ତଙ୍କ ପରି, ସୁନା ପିଲା ଭଳି ମା ବାପାଙ୍କ ଅବାଧ୍ୟ ନହେଇ ଚାଲି ଯାଇଥାନ୍ତା ଶାଶୁଘରକୁ ଛାତିରେ ଛାତିଏ ବିଶ୍ୱଜ୍ୱାଳା ଧରି। ଏକ ଆତତାୟୀ ପ୍ରେମ, ଆତଙ୍କୀ ବନ୍ଧନ ଘୁରୁଥାନ୍ତା ତା ଚାରିପାଖେ ବିଞ୍ଚି ଦେଇ କିଛି ମନୁବାଦୀ ମନ୍ତ୍ର, ଠିଆ ହେଇଥାନ୍ତେ ସେ ନିଷିଦ୍ଧ ଶବ୍ଦ ପରି, ମନରେ ଦେହରେ ଆଗମନ ପ୍ରସ୍ଥାନ କରୁଥାନ୍ତେ ଘୂର୍ଣ୍ଣିବାତ୍ୟାମାନେ ଧାଡ଼ି ଧାଡ଼ି, ତା ଜିଅନ୍ତା ମୁର୍ଦ୍ଦାର ଉପରେ, ତା ଜିଅନ୍ତା ମୁର୍ଦ୍ଦାର ଉପରେ ଢାଳୁଥାନ୍ତେ ଲୁହ ଜ୍ଞାନ୍ତି ପରିଜନ ମିଛି ମିଛି, ଭଲ କରିଛି ତା ଜିଦ୍ ଆଗରେ ସେ ହାରି ଯାଇନି, ଏକା ତାର ଜିଦ୍, ଶୋଇଯିବ ପଛେ ଭୀଷ୍ମ ପରି ସରସଜ୍ୟାରେ, ସହିଯିବ ଆସିବ ଯେତେ ଯେତେ ଅଭିହାଡ଼ି ଯନ୍ତ୍ରଣା, ପରନ୍ତୁ ବାଛିବନି କୌରବ ଅସ୍ତ୍ରରେ ନିଜ ମୃତ୍ୟୁ ରାସ୍ତା। ମଣିଷ ତାକୁ ଅପମାନ କରି ମଣିଷ ମଣିଷ ଭିତରେ ଅସମତା ବିଷମତାର ବିଷମଞ୍ଜି ବୁଣି, ଅଛୁଆ କଣ୍ଟାରେ ମଣିଷକୁ ଫୋଡ଼ୁଥିବା ଜାତି, ସ୍ୱାଧୀନ ଇଚ୍ଛାକୁ ଅନ୍ଧଶ୍ରଦ୍ଧାରେ ବାନ୍ଧି, ଉଇପରି ଚେତନାକୁ ଖାଇ ବାରମ୍ବାର ଭାଗ୍ୟ ତୀରରେ ଆଘାତ କରୁଥିବା ଜାତକ, ମଣିଷକୁ ପଣ୍ୟ କରି ଟଙ୍କାର ତରାଜୁରେ ତୌଲୁଥିବା ଯୌତୁକ ଚକ୍ରବ୍ୟୂହରେ ମୋନା ମଧ୍ୟ ଫସିବାକୁ ଚାହେନି। ମନରେ ତା ଗାଡ଼ି ଗାଡ଼ି ପ୍ରଶ୍ନ, ମନରେ ତା ଗାଡ଼ି ଗାଡ଼ି ପ୍ରଶ୍ନ, ବିବାହକୁ ତ କୁହାଯାଏ ସାତ ଜନ୍ମର ବନ୍ଧନ, ଭଗବାନଙ୍କର ଇଚ୍ଛାରେ ସ୍ଥିର ହୁଏ ସ୍ୱର୍ଗରେ ପତିପତ୍ନୀର ଏ ଚୁକ୍ତିପତ୍ର, ତେବେ ପାଦ ଅଳତା ଲିଭିବା ଆଗରୁ କେମିତି ଭାଙ୍ଗୁଛି ବନ୍ଧନ, କିଏ କାହିଁକି କଲାଣି ଆତ୍ମହତ୍ୟା, କାହାର ହେଲାଣି ହତ୍ୟା। ବିଜ୍ଞଜନ ଦାର୍ଶନିକ ମତରେ ବିବାହ ତ ପତିପତ୍ନୀର ଏକ ଏକତାମୟ ସମ୍ପର୍କ, ସ୍ନେହ ସମ୍ମାନ ଦାୟିତ୍ୱବୋଧର ସହଭାଗୀ ସମ୍ବନ୍ଧ, ପ୍ରେମ ବିଶ୍ୱାସ ସହିଷ୍ଣୁତାର ନିର୍ଲୋଭ ସମର୍ପଣ। ତେବେ କିଏ ନେଲା, କୁଆଡ଼େ ଗଲା ଏଇ ଭାବ, ଘର ପରିବାର ଦାମ୍ପତ୍ୟ ଜୀବନଗୁଡ଼ାକ ହିରୋସୀମା ନାଗାସାକି ପରି ହେଇଚାଲିଛି କାହିଁକି ଧ୍ୱସ୍ତ ବିଧ୍ୱସ୍ତ, ମହାବାତ୍ୟାରେ ପଡ଼ିଥିବା ଶବ ପରି ଚାରିଆଡ଼େ ବିଛେଇ ପଡ଼ୁଛି କୁଡ଼କୁଡ଼ ଛାଡ଼ପତ୍ର, କାହିଁକି ମପାଯାଉଛି ପ୍ରେମକୁ ଉପହାରରେ, ସମ୍ମାନକୁ ଟଙ୍କାରେ, ସମ୍ପର୍କକୁ ଲାଭ ଓ କ୍ଷତିରେ, ପରିବର୍ତ୍ତନ ହେଉନି କାହିଁକି ପୁରୁଷର ମନସ୍ତତ୍ଵ, ନାରୀକୁ କହୁଛି ଉତ୍ପାଦନ ଯନ୍ତ୍ର, ଶସ୍ତା ଶ୍ରମିକ କରି ଦେଇଛି କାହିଁକି ତାକୁ ଉତ୍ପାଦନର ସମସ୍ତ ରକ୍ଷଣବେକ୍ଷଣ ଦାୟିତ୍ୱ। ବ୍ୟକ୍ତି ସମ୍ପତ୍ତି ଉତ୍ତରାଧିକାରୀ ପାଇଁ ତିଆରି ଏଇ ପୁରୁଷତନ୍ତ୍ରୀ ମନୁବାଦୀ ବାହା ବ୍ୟବସ୍ଥା ସଙ୍ଗେ ମିଶିଯାଇଛି ଏବେ ପୁଞ୍ଜିବାଦର ୟୁଜ୍ ଆଣ୍ଡ ଥ୍ରୋ ସଂସ୍କୃତି, ପୁଣି ଲିଭ୍ ଇନ୍ ରିଲେସନ୍ ପ୍ରି ୱେଡ଼ିଂ ଆଫେୟାର୍ସ ବାହା ବଜାରକୁ କରିଛି କଦର୍ଯ୍ୟ ଆହୁରି। ଏଥିଲାଗି ଏଥିଲାଗି ମୋନାର ପ୍ରତିଜ୍ଞା, ପଲଟେଇବ ପଶା ଫୁଟେଇବ ରକ୍ତ ଯବା, ଜଳିବ ପଛେ ନିଜେ ଜାଳିବ ଲେଲିହାନ ଶିଖା, ଆକାଶ ସୂର୍ଯ୍ୟକୁ ପିନ୍ଧେଇବ ନୂଆ ପରିପାଟି, ଲାଲ ଦିଶିବ ଧରଣୀ, ଜାତି ଜାତକ ଯୌତୁକ ବ୍ରହ୍ମରାକ୍ଷସ ମରିବ ନିଆଁରେ ଝଡ଼ିପୋକ ପରି, ପାଷାଣୀ ଅହଲ୍ୟା ଉଠିବ ପବିତ୍ର।

ହାତରେ ତାର ମୁହଁକୁ ପଖାଳି ଏବେ ଆସିଛି ତା ପାଳି ଏବେ ଆସିଛି ତା ପାଳି ଏବେ ଆସିଛି ତା ପାଳି। କବିତାର ଶୀର୍ଷକ ଏଥର ବସନ୍ତ। ହଠାତ୍ ଏମିତି କେମିତି ଥମିଗଲା କୋଇଲିର ସ୍ୱନ, ଅଟକିଲା ମଳୟ ପବନ, ଶୁକ ପିକ ନୀରବ, ଭଅଁର ମୁହଁରୁ ଶୁଭିଲାନି ଶବ୍ଦ, ଝଡ଼ିଗଲା ବଉଳରୁ ଆମ୍ବ, କଳା ପଡ଼ିଲା କୃଷ୍ଣଚୂଡ଼ା ପଳାଶର ମୁହଁ, ବାରୁଦ ଗନ୍ଧରେ ରୁନ୍ଧି ହେଲା ନାକ, ସାରା ଆକାଶରେ ଧୂଆଁ ଆଉ ଧୂଆଁର ବାଦଲ, ଅଶାନ୍ତ ମଧ୍ୟପ୍ରାଚ, ଭାଙ୍ଗିଲା ଦଲାଲ ବଜାର, ତେଲ ପାଇଁ ହାହାକାର ଗୋଟାଯାକ ବିଶ୍ୱ, ଯୁଦ୍ଧ ଜହ୍ଲାଧର ଆହ୍ଲାଦରୁ ଶୁଭିଲା ହିରଣ୍ୟକଶ୍ୟପୁର ଅଟ୍ଟହାସ୍ୟ, ଯୁଦ୍ଧ ଜହ୍ଲାଧର ଆହ୍ଲାଦରୁ ଶୁଭିଲା ହିରଣ୍ୟକଶ୍ୟପୁର ଅଟ୍ଟହାସ୍ୟ, ମୃତାହତ କେତେ କେତେ ପରଭୂତ, ଚିରନିଦ୍ରାରେ ଶୋଇଗଲେ କଅଁଳ କଢ଼ି କେତେ ଘୋଡ଼ି ହେଇ ରକ୍ତର ଚାଦର। ନିଶ୍ଚୟ ନିଶ୍ଚୟ କେଉଁଠି କିଛି ତ ଗୋଟେ ହେଲା, ବୋଧ ହୁଏ ରିଆଲ ଡଲାର ଭିତରେ ଝମେଲା ବଢ଼ିଲା, ଟକରା ଟକରି ଲାଗିଗଲା। ଏ ଅବେଳାରେ ଗୋଟେ ଆହତ ମନ, ଗୋଟେ କ୍ଷତାକ୍ତ ହୃଦୟ ନେଇ କାହିଁକି କେଜାଣି ଋତୁରାଜ ଆଗମନ କଲା। ତା ସ୍ୱାଗତ ଲାଗି ପ୍ରେମ ପ୍ରଣୟ ଶୃଙ୍ଗାର ସୌନ୍ଦର୍ଯ୍ୟ ଭରା କାବ୍ୟ କବିତା ଲେଖିବି କି ଲେଖିବିନି, କ'ଣ ଦେଇ ତାକୁ କେମିତି ସ୍ୱାଗତ କରିବି, ଏମିତି କେତେ କେତେ ଦ୍ୱନ୍ଦ୍ୱ, କେତେ କେତେ କଅଁଳ ଉତ୍ତପ୍ତ ପ୍ରଶ୍ନମାନ ମନକୁ ଘାଣ୍ଟିଲା। ଶିବ ଯଦି ହେଇପାରେ ରୁଦ୍ର, ଶିବ ଯଦି ହେଇପାରେ ରୁଦ୍ର, ରଚିପାରେ ତାଣ୍ଡବ ନୃତ୍ୟ, ବସନ୍ତ କାହିଁକି ଯେ ଧରିବନି ଅସ୍ତ୍ର। ଶୁଣିଛି ଶୁଣିଛି ବସନ୍ତର ତାଣ୍ଡବ ନୃତ୍ୟରେ ଥରିଯାଏ ରାବଣ, ମଞ୍ଚାରୁ ଖସିପଡ଼େ କଂସ, ଜଡ଼ର ନିଶ୍ୱାସରେ ଉଠେ ବିଦ୍ରୋହର ଶ୍ୱାସ, ଶୁଖିଲା ଶିରାରେ ବହେ ଉଷୁମ ଶୋଣିତ, ମଳୟ ଝଡ଼ ହୁଏ ଭାଙ୍ଗିଯାଏ ଅନ୍ୟାୟ ସାମ୍ରାଜ୍ୟ, ଚେତନା ବନେ ଫୁଟେ ରକ୍ତ ଗୋଲାପ, କୋଇଲି କୁମ୍ଭାଟୁଆ ଗାଆନ୍ତି ମୁକ୍ତି ସଙ୍ଗୀତ, କବିର କବିତା ପଂକ୍ତି କହିଯାଏ କେତେ କେତେ ଅକୁହା ସତ। ଟାଣୁଆ ହାତ ଯେ ହାତେ ମୋଡ଼ି ମକଚି ପକାଏ, ଶୋଷଣ କଷଣ ଅମଣିଷ ଜହ୍ଲାଦର ବେକ, ସେ ହାତେ ଧରାଇ ଦେଇ କ୍ରାନ୍ତି ଚକ୍ରୟ, ବସନ୍ତକୁ ଏଥର କରିଛି ସ୍ୱାଗତ, ବସନ୍ତକୁ ଏଥର କରିଛି ସ୍ୱାଗତ। ଏଣୁ ବସନ୍ତ ଏଥର ପ୍ରେମର ନୁହଁ କି ପ୍ରଣୟର ନୁହଁ, ଶୃଙ୍ଗାରର ନୁହଁ କି ସୌନ୍ଦର୍ଯ୍ୟର ନୁହଁ, ଦିବ୍ୟର ନୁହଁ କି ଦୈତ୍ୟର ନୁହଁ, ବସନ୍ତ ଏଥର ଦୁଃଖୀର, ନ୍ୟାୟର, ବିପ୍ଳବର, ବସନ୍ତ ଏଥର, ବସନ୍ତ ଏଥର ଭାଙ୍ଗିବ ଯୁଦ୍ଧ ଜହ୍ଲାଦର ଔଦ୍ଧତ୍ୟ ଅହଂକାର, କାଟିବ ପ୍ରତିପତି ଚୁନା କରିବ ତା ମାନ, ବସନ୍ତ ଏଥର ସବ୍ୟସାଚୀ, ବସନ୍ତ ଏଥର ଅଗ୍ନିମାନ ସୂର୍ଯ୍ୟ, ବସନ୍ତ ଏଥର ସବ୍ୟସାଚୀ, ବସନ୍ତ ଏଥର ଅଗ୍ନିମାନ ସୂର୍ଯ୍ୟ।

ଶ୍ରୋତନ୍ଧୁ, ଏଇଠି ଶେଷ ହେଲା ବେତାର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଅଶୋକ କୁମାର ରାଉତ।

ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ରୂପକ ପୁଣ୍ୟ ହୋଇ ଜନ୍ମଭୂଇଁ। ପରିକଳ୍ପନା ଶ୍ରୀକାନ୍ତ ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ପ୍ରଦୀପ୍ତ କୁମାର ନନ୍ଦ, ସହଯୋଗିତା ପ୍ରଦୀପ୍ତ କୁମାର ନନ୍ଦ ଏବଂ ରଘୁନନ୍ଦନ ଲାକ୍ରା।

ମୁକ୍ତି ସଂଗ୍ରାମର ଧ୍ୱନି ଓ ପ୍ରତିଧ୍ୱନି ହୁଏତ ଆଜି ଇତିହାସ ପୃଷ୍ଠାରେ ସ୍ମୃତି ଓ ବିସ୍ମୃତିର ଅଧ୍ୟାୟ, ଅଥଚ କାହିଁକି ଭରି ଯାଉଛି ହୃଦୟରେ ଆଶାର ଉଲ୍ଲାସ, କଣି ଯାଉଛି ନିର୍ଦ୍ୱନ୍ଦ୍ୱରେ ନୂଆପତ୍ର ଭରସାର ଡାଳରେ ପୁରୁଣା ପାଣି ଓ ପବନକୁ ଚୁମି ଚୁମି, ଯେହେତୁ ସେ ପାଣିରେ ଅଛି ଇତିହାସରେ ବହିଯାଇଥିବା ସମୟର ପ୍ଲାବନ। ଯେଉଁଠି ଇତିର ସ୍ମାରକୀ ରହିଛି ସେଠି ପୁଣି ଅଛି ଆରମ୍ଭର ସ୍ୱାକ୍ଷର। ସେ ସ୍ୱାକ୍ଷର ଅନ୍ତହୀନ ଚେତନାର, ଚେତନାର ମୃତ୍ୟୁ ନାହିଁ, ମୃତ୍ୟୁ ନାହିଁ ଅଭ୍ୟୁତ୍ଥାନର। ସେ ଚେତନା ଜାଗୃତିର ମହାମନ୍ତ୍ର, ସେ ଅଭ୍ୟୁତ୍ଥାନ ସାମାଜିକ ଚେତନାର ଅପୁରନ୍ତ ଅବାରିତ ପରିପ୍ରକାଶ। ଶରୀର ଅସ୍ୱାଧୀନ ହୋଇପାରେ ମନ ନୁହେଁ, ତେଣୁ ଚେତନା କେବେ ବନ୍ଦୀ ନୁହେଁ। ଏହା ହିଁ ତ ଇତିହାସର ମହାବାକ୍ୟ, ମୁକ୍ତି ସଂଗ୍ରାମର ଶିକ୍ଷା। ଏ ଦେଶର ମଣିଷ ଶୁଣିଛି ଆର୍ଯ୍ୟ ଋଷିର ଓଙ୍କାର, ସଂଗଚ୍ଛଧ୍ୱଂ ସଂବଦଧ୍ୱଂ ସଂବୋମନାସି ଜାନତାମ ଦେବା ଭାଗମ ଯଥା ପୂର୍ବେ ସଞ୍ଜାନନା ଉପାସତେ। ହିତ ପାଇଁ ସମ୍ମିଳିତ ହେବାର, ଏକତ୍ରିତ ହେବାର ଉଦାତ୍ତ ଆହ୍ୱାନ। ଏ ମାଟି ପାଥେୟ କରିଛି ସେଇ ଶିକ୍ଷା, ଏ ମାଟି ସେଇ ମାଟି ଯେଉଁଠି ହିମାଳୟ ସୂଚନା ଦିଏ ସଂଯମତାର, ଯେଉଁଠି ଗଙ୍ଗା ପୁହାଏ ଅସୀମ ଠେଉ ପବିତ୍ରତାର, ଯେଉଁଠି ଶାନ୍ତିର କପୋତ ଉଡ଼ି ବୁଲେ ମୁକ୍ତିର ଡେଣାମେଲି ଦିଗରୁ ଦିଗନ୍ତ ମୈତ୍ରୀର ବାର୍ତ୍ତା ନେଇ, ଯେଉଁଠି ହୃଦୟ ସହ ହୃଦୟ ବନ୍ଧା ହୁଏ ବସୁଧୈବ କୁଟୁମ୍ବକମର ଆଦର୍ଶ ନେଇ ପ୍ରୀତିର ଡୋରରେ। ଏ ମାଟି ଚିରବନ୍ଦନିଆ, ଚିର ପୂଜନୀୟା। ସେଇ ପ୍ରୀତି ଓ ମୈତ୍ରୀର ଭାବ ବହନ କରି ଫରଫର ଉଡ଼ୁଥିବା ଜାତୀୟ ପତାକା ଆମର ଚିର ନମସ୍ୟ।

କେବେ କେବେ ଜ୍ୱଳନ୍ତ ମଧ୍ୟାହ୍ନରେ ବି ଘଟିଯାଏ ଅବାଞ୍ଛିତ ଅନ୍ଧାରର ଆସ୍ତରଣ। ଅଥଚ ସାତ ବହଳ ମେଘର ଅନ୍ଧାର ହତପ୍ରଭ କରିପାରେ ନା ମୁକ୍ତି ସୂର୍ଯ୍ୟର ଆଭା। କିଏ କିଏ ରୋକିପାରିବ ଜନସମୁଦ୍ରରେ ଚେତନାର ଜୁଆରକୁ? କେଉଁ ବନ୍ଧୁକ ବାଧ୍ୟ କରିବ ନିର୍ଭୀକ ବିଶାଳ ଗଣପଟୁଆରକୁ? ଶେଷରେ ବିଜୟ ଆସେ। ସେ ବିଜୟ ଶଙ୍ଖରେ ନିନ୍ନାଦିତ ହୁଏ ଗଗନ ପବନ, ଖେଳିଯାଏ ହୃଦୟରେ ଅପୂର୍ବ ହିଲ୍ଲୋଳ, ପ୍ରକମ୍ପିତ ହୁଏ ମୁକ୍ତିଯୁଦ୍ଧର ବିଜୟ ଘୋଷ। ସେଇ ମୁକ୍ତି ସଂଗ୍ରାମୀମାନେ, ସେଇ ବିପ୍ଳବର କର୍ଣ୍ଣଧାରମାନେ, ତମସାର ଘନ କୁହୁଡ଼ି ବକ୍ଷରେ ସେଦିନର ସେଇ ଉଜ୍ଜଳ ଆଲୋକବର୍ତ୍ତିକାମାନେ, ଯେଉଁମାନେ ବରି ନିଅନ୍ତି ଶହୀଦ ହେବାର ସୌଭାଗ୍ୟ, ମାଟି ମାଆର ମୁକ୍ତି ପାଇଁ ହସି ହସି ଆତ୍ମବଳି ଦେବାର ଆକାଂକ୍ଷିତ ଗୌରବ, ସେମାନଙ୍କୁ ଆମର ସତ ପ୍ରଣିପାତ। ସେମାନଙ୍କ ଆତ୍ମୋତ୍ସର୍ଗ ଆମ ହୃଦୟରେ ଭରୁ ମାଟି ମାଆ ପାଇଁ ଅସୀମ ମମତା। ଆମକୁ ଦୀକ୍ଷା ଦେଉ ଆତ୍ମବଳିଦାନର, ଆମକୁ ବ୍ରତୀ କରୁ ସେବା ଭାବନାରେ, ସେଇ ପୁଣ୍ୟମୟୀ ଜନ୍ମଭୂମି ପାଇଁ, ମମତାମୟୀ ପାଇଁ।

ହୁଏତ ସେଦିନ ସେଇମାନେ ହିଁ ସେଇ ମହାମୁନିଷୀମାନେ ହିଁ ଅନୁଭବ କରିଥିବେ ନିରବ ନିଶିଥରେ ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟୋଦୟକୁ। ସେ ସୂର୍ଯ୍ୟୋଦୟରେ ଥିବ ଅସୀମ ଆଶା ଓ ଅନ୍ୱେଷା, କେତେ ସ୍ୱପ୍ନର ଆଲେଖ୍ୟ, କେତେ କଳ୍ପନାର ପିରାମିଡ଼। ଯେଉଁ ସ୍ୱପ୍ନରେ ନଥିବ ଭାଇ ଛାତିରେ ଭାଇର ବନ୍ଧୁକ ବା ବାୟୋନେଟ୍, ସେଠି ଥିବ ଆନ୍ତରିକତାର ବାହୁବନ୍ଧନଟିଏ। ଯେଉଁ ସ୍ୱପ୍ନରେ ନଥିବ ଜାତି ଓ ବର୍ଣ୍ଣର ବିଦ୍ୱେଷ, ସେଠି ଥିବ ମହାନୁଭବତାର ସ୍ନେହଡୋରିଟିଏ। ଯେଉଁ ପରିକଳ୍ପନାରେ ନଥିବ ଦଙ୍ଗା ହେଙ୍ଗାମର ଲୁହଲୁହୁ ଖେଳ, ଯେଉଁ ଆଶାରେ ନଥିବ ସକାଳକୁ ସୀମନ୍ତ ପୋଛିବାର ଶ୍ୱେତ ପଣତଟିଏ,

ଥିବ ପ୍ରୀତିର ଅବିରବିଞ୍ଚା, ସମ୍ପର୍କର ସିନ୍ଦୁର ଧାରା, ସେଠି ଥିବ ଦୟା ଅନୁକମ୍ପାର ଅନୁରଣୀତ ଅଭିପ୍ସାଟିଏ, ନବ ଉନ୍ମେଷର ଉଷ୍ଣ ସ୍ରୋତଟିଏ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅଛି, ସ୍ୱର୍ଗାଦପି କରିଅଛି।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଏଇଠି ଶେଷ ହେଲା ରୂପକ ପୁଣ୍ୟମୟୀ ଜନ୍ମଭୂମି। ପରିକଳ୍ପନା ଶ୍ରୀକାନ୍ତ ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ପ୍ରଦୀପ୍ତ କୁମାର ନନ୍ଦ ଏବଂ ସହଯୋଗିତା ପ୍ରଦୀପ୍ତ କୁମାର ନନ୍ଦ ଏବଂ ରଘୁନନ୍ଦନ ଲାକ୍ରା। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପୁଣି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମରେ ଅପରାହ୍ନ 3:25 ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।